ଆକାଶବାଣୀ ପୁରୀ, ଆଜି ରବିବାର 1948 ସଖାତ ଜ୍ୟେଷ୍ଠ ମାସ 24 ଦିନ, ଇଂରାଜୀ 2026 ମସିହା ଜୁନ ମାସ 14 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:35। ଆକାଶବାଣୀ ପୁରୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ପବିତ୍ର ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ଯୋଗେ।

ଶ୍ରୋତବନ୍ଧୁ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆରାଧନା। ଆରାଧନାର ପରବର୍ତ୍ତୀ ଗୀତଟି ଶୁଣିବା। ଯୁଗଳକଣ୍ଠରେ ସଜାଇଛନ୍ତି ଶଶାଙ୍କ ଶେଖର ମହାପାତ୍ର ଓ ଶୁଭଶ୍ରୀ ସାହୁ କୁମାରମଣି ସାହୁଙ୍କ ଗୀତ ରଚନାରୁ।

ଏଥର ଆରାଧନାରେ ଶୁଣିବା ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ଗୀତ ରଚନାରୁ ଏକ ଭକ୍ତି ଅର୍ଘ୍ୟଟି। ଏହି ଭକ୍ତି ଅର୍ଘ୍ୟଟିକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଭିକାରୀ ଚରଣ ବଳ। ଆସନ୍ତୁ ଶୁଣିବା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନଟି। ଗୀତାରାଣୀ ଦାସଙ୍କ କଣ୍ଠରେ ଶଶିଭୂଷଣ ବେହେରାଙ୍କ ଗୀତରଚନାରୁ।

ଶ୍ରୋତାବନ୍ଧୁ, ଶେଷ ହେଲା ଆରାଧନାର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁଧାକର ମିଶ୍ର, ଶଶାଙ୍କ ଶେଖର ମହାପାତ୍ର, ଶୁଭଶ୍ରୀ ସାହୁ, ଭୁବନେଶ୍ୱରୀ ମିଶ୍ର, ଭିକାରୀଚରଣ ବଳ, ଗୀତାରାଣୀ ଦାସ ଓ ସୁଭାଷ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରିତ ହେଉଛି 103.4 FM ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଡାଉନଲୋଡ଼ କରି ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ରଜ ପର୍ବ କେବଳ ଓଡ଼ିଶାରେ ପାଳିତ ହେଉଥିବାରୁ ଏହା ଓଡ଼ିଶାର ଏକାନ୍ତ ନିଜସ୍ୱ ପର୍ବ। ପଣ୍ଡିତ ସର୍ବସ୍ୱରେ ଉଲ୍ଲେଖ ଅଛି, ବୃଷାନ୍ତେ ମିଥୁନ ସ୍ୟାଦୌ ତନ୍ମଧ୍ୟପି ଦିନତ୍ରୟମ୍ ରଜସ୍ଫଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗରିହିତା। ଏହି ଦିନଟିରେ ପୃଥିବୀ ରଜସ୍ଫଳା ହୁଏ ବୋଲି ପ୍ରତିବର୍ଷ ବୃଷ ମାସର ଶେଷ ମାସାନ୍ତ, ମିଥୁନ ମାସର ଆରମ୍ଭ ସଂକ୍ରାନ୍ତି ଏବଂ ତା ପରଦିନ ଏହିପରି ମୋଟ ତିନି ଦିନ ପୃଥିବୀର ରଜ ଦିନ ବୋଲି ପାଳନ କରାଯାଏ। ଏହି ତିନି ଦିନରେ କୃଷିକର୍ମ କରିବାକୁ ବାରଣ କରାଯାଇଛି। ଶିଶୁକୁ ଗର୍ଭରେ ଧାରଣ କରି ଜନ୍ମ ଦେଇ ବଡ଼ ମଣିଷ କରି ଦେଖିବାରେ ମାଆର ଯେଉଁ ଗୁରୁ ଦାୟିତ୍ୱ ଏବଂ ସେହି କର୍ତ୍ତବ୍ୟ ସମ୍ପାଦନରେ

0: ଶୁଣୁଥିଲେ ଅନୁଚିନ୍ତା। ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ।
1: ଶ୍ରୋତାବନ୍ଧୁ ଶୁଣିଲେ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ଶ୍ରୀରାମଚରିତ ମାନସର 106ତମ ଅଧ୍ୟାୟ। କଣ୍ଠଶିଳ୍ପୀ ଏ ହରିହରନ୍।
2: एपिसोड 106 106।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,38,64,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର 10 ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ 100% ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

0: ଦେ। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇ ଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ଼କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟବଦ୍ଧରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15 7:35 ମିନିଟ୍ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଥାଏ। ପିଠାପଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆଜିଥରେ ଶୁଣନ୍ତୁ ୱାର୍ଲଡ ବ୍ଲଡ୍ ଡୋନର ଡେ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
2: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବ

ଶ୍ରୀବାସ୍ତବ କହିଛନ୍ତି ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହ୍ୟାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ କରିଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ କରିଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀ କରଣକୁ ଦୃଷ୍ଟି ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟେସ୍ରେ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। GST ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। GST ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ GST ସଂଗ୍ରହ ରେକର୍ଡ ପରିମାଣ 2,42,000,000,000 ହୋଇଥିଲା। ଧର୍ମସ

0: ଶୃଙ୍ଖଳାରେ ଅନୁଷ୍ଠିତ ପୁରୁଷ ବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 wicketରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭରରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30 ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 wicketରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେଇକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicketରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଏହି ବିଜ୍ଞାପନ ବିରତି ପରେ
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
4: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
3: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡକ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
4: ବିକାଶର ଧାରା ଓଡ଼ିଶା ସାରା।

କୁଆ, ଅଳେଇଚ, ଗୁଜୁରାତି, ନଡ଼ିଆ ଖଣ୍ଡ, ଲବଙ୍ଗ ଆଉ ଏମିତି 10-12 ପ୍ରକାରର ମସଲା। କିନ୍ତୁ ତୁମେମାନେ ତ ଛୋଟ ପିଲା, ପାନ ବେଶୀ ଖାଇବନି। ପାନର ମଜା ପାଇଁ ଆସ, ଏବେ ଶୁଣିବା ପାନକୁ ନେଇ ମଜା ଗୀତଟିଏ।

କଣ ପିଲାମାନେ, ସୁଆଦିଆ ପାନର ମଜା ଗୀତ ଶୁଣିଲ ତ? ତୁମମାନଙ୍କ ମନ ଖୁସି ତ? ଆଜି ରଜ ଭଳି ପର୍ବରେ ତୁମମାନଙ୍କ ମନ କ'ଣ ମୁଁ ଉଦାସ ହେବାକୁ ଦେବି? କ'ଣ ଭାବୁଛ, ଆଜି ରଜ ମଉଜରେ ମୁଁ ତୁମମାନଙ୍କ ପାଇଁ ଗପ କବିତା ଆଣିବାକୁ ଭୁଲି ଯାଇଛି କି? ବିଲକୁଲ ନୁହେଁ। ଆଜି ରଜ ମଉଜରେ ବି ତୁମମାନଙ୍କ ପାଇଁ ବଢ଼ିଆ ଗପଟିଏ ନେଇ ଆସିଛି ପିଲେ, ଯେଉଁ ଗପଟିକୁ ଲେଖିଛନ୍ତି ପ୍ରଶାନ୍ତ କୁମାର ଦାସ ସାର। ତାହେଲେ ଚାଲ ଶୁଣିବା ଗପଟି। ଗପଟିର ନାଁ ହେଉଛି ପିଲେ ଏକତାର କରାମତି। ଗହୀର ମଝିରେ ଥାଏ ପୋଖରୀଟିଏ। ପୋଖରୀ କୂଳରେ ବହୁତ ବଡ଼ ଝଙ୍କାଳିଆ ବରଗଛଟିଏ ଥାଏ। ସେଇ ବରଗଛରେ ମାଙ୍କଡ଼ ଦଳେ ଏଡାଳରୁ ସେ ଡାଳକୁ ଡେଇଁ ଡେଇଁ ଦୋଳି ଖେଳୁଥାନ୍ତି। ଦିନସାରା ବୁଲି ବୁଲି ରାତି ହେଲେ ପୁଣି ଆସି ଗଛ ଡାଳରେ ଶୋଇପଡ଼ନ୍ତି। କିଛି ଦିନ ଗଲା, ଦଳେ ବଗ କେଉଁଆଡ଼ୁ ଉଡ଼ି ଆସି ସେ ଗଛରେ ବସା ବାନ୍ଧିଲେ। ଦିନ ହେଲେ ପୋଖରୀ କୂଳରେ ବସି ମାଛ ଧରିଲେ, ଆଉ ରାତି ହେଲେ ଗଛ ଡାଳରେ ଯାଇ ଶୋଇପଡ଼ିଲେ। ଦିନ ପରେ ଦିନ ଏମିତି ଗଡ଼ି ଚାଲିଲା। ବଗ ଆଉ ମାଙ୍କଡ଼ଙ୍କ ଭିତରେ ବହୁତ ଭଲ ବନ୍ଧୁତା ହୋଇଗଲା। ଭେଦଭାବ, ପର ଆପଣା ଏସବୁ ଭୁଲି ସେମାନେ ହସ ଖୁସିରେ ଦିନ କାଟିଲେ। ଦିନେ ବଣୁଆ ହାତୀଟିଏ ଜଙ୍ଗଲରୁ ଆସି ସେମାନେ ରହୁଥିବା ଗଛର ଡାଳକୁ ଭାଙ୍ଗି ଖାଇବାକୁ ଲାଗିଲା। ପ୍ରତିଦିନ ଏମିତି ହାତୀଟି ଆସି ସେ ରହୁଥିବା ବରଗଛ ଡାଳକୁ ଭାଙ୍ଗି ଖାଇ ଖାଇ ଗଛଟି ଥୁଣ୍ଟା ହୋଇଗଲା। ବୈଶାଖ ମାସ ଆସିଲା। ବୈଶାଖ ମାସରେ ତ ପ୍ରବଳ ଖରା। ସେଇ ଖରାରେ ମାଙ୍କଡ଼ ଆଉ ବଗଙ୍କର ଦେହ ଜଳି ପୋଡ଼ିଗଲା। ସେମାନେ ଆଉ ଖରା ତାତି ସହିପାରିଲେନି। ହେଲେ ହାତୀ ଏପଟେ ସବୁଦିନ ଆସି ବରଡାଳ ଭାଙ୍ଗିବାରେ ଲାଗିଥାଏ। ବଗ ଆଉ ମାଙ୍କଡ଼ ଦଳ ମିଶି ହାତୀକୁ ପାଣି ଦେବେ ବୋଲି ଭାବିଲେ। ଶେଷକୁ ସେଇଆ ହେଲା। ରାତି ପାହିଲା ବେଳକୁ ସବୁଦିନ ଭଳିଆ ହାତୀ ଆସି ବରଡାଳ ଭାଙ୍ଗିବାକୁ ବରଗଛ ମୂଳେ ହାଜର ହୋଇଗଲା। ସେତେବେଳକୁ ତ ମାଙ୍କଡ଼ ଗୁଡ଼ାକ ରାଗିଯାଇ ନାଲି ପଡ଼ିଯାଇଥିଲେ। ବଗ ଆଉ ମାଙ୍କଡ଼ ମିଶି ଏକା ସାଙ୍ଗରେ ହାତୀକୁ ଆକ୍ରମଣ କଲେ।

ବଗ ସବୁ ତାଙ୍କର ମୁନିଆ ଥଣ୍ଟରେ ହାତୀ ପିଠକୁ କିଞ୍ଚି ପକାଇଲେ, ଆଉ ମାଙ୍କଡ଼ମାନେ ମିଶି ଚାପୁଡ଼ା ଉପରେ ଚାପୁଡ଼ା ହାତୀକୁ ଲଗାଇଦେଲେ। ହାତୀ ଏଥର ଯାଏ କୁଆଡ଼େ, ସେତେବେଳକୁ ଦେହ ମୁହଁ ତାର ସବୁ ଖଣ୍ଡିଆ ଖାଇବାର ହିଁ ଦରଜ ହେଲାଣି। ହାତୀ କିଛି ଉପାୟ ନ ପାଇ ବରଡାଳ ଖାଇବାର ଆଶା ତୁଟି ଜଙ୍ଗଲ ଆଡ଼କୁ ଧାଇଁଲା। ଆଉ ସେଇ ଦିନଠୁ ବରଡାଳ ଖାଇବାକୁ କେବେ ବି ଆସିଲାନି। ବଗ ଆଉ ମାଙ୍କଡ଼ ମିଶି ବିରାଟ ବଡ଼ ହାତୀକୁ ବି ଘଉଡ଼ାଇ ଦେଲେ, ଆଉ ତାଙ୍କ ପ୍ରିୟ ଗଛରେ ମିଳିମିଶି ବହୁତ ଖୁସିରେ ରହିଲେ। ଏଥର ବୁଝିପାରିଲା ତ ପିଲେ, ଏକତା ବଳରେ ସବୁକିଛି ସମ୍ଭବ। ଏବେ ଆମେ ଶୁଣିବା ସଭିଏ ମିଶି ଗୀତଟିଏ।

0: ତାହେଲେ ପିଲେ ଗପଟି ତ ଶୁଣିଲ, ହେଲେ ଏଇ ରଜ ମଉଜରେ ଖାଲି ଗପ ଶୁଣିଲେ କ'ଣ ମଜା ଲାଗିବ ପିଲେ? ଚାଲ ଆମେ ଦୁଇ କୁନି ଭଉଣୀଙ୍କ ସହ କଥା ହେବା, ସେମାନେ ରଜରେ କ'ଣ କରୁଛନ୍ତି ତାଙ୍କଠାରୁ ଜାଣିବା, ଆଉ ତାଙ୍କ କଥା ଶୁଣିଲେ ତୁମମାନଙ୍କୁ ବି ବହୁତ ଖୁସି ଲାଗିବ। ପିଲାମାନେ ତୁମେ ଆଜି ବହୁତ ସୁନ୍ଦର ଦେଖାଯାଉଛ, ରଜରେ ନୂଆ ଡ୍ରେସ୍ ପିନ୍ଧି ପୁରା ଚମକୁଛ। ଆଚ୍ଛା କୁନି ଝିଅ, ତୁମ ଦୁଇ ଜଣଙ୍କ ନାଁ କ'ଣ କ'ଣ କହିଲ?
1: ମୋ ନାଁ ବିଭାସା ନାଥ।
2: ମୋର ନାମ ଆଶା ପଟ୍ଟନାୟକ।
0: ତୁମେ ଦୁଇ ଜଣ ନା ବହୁତ ସୁନ୍ଦର ଲାଗୁଛ। ଆଚ୍ଛା ଛୁଟିରେ ପୁରା ରଜ ଭଲ ଭାବରେ ପାଳୁଥିବ କହିଲ, ତାହେଲେ ତୁମମାନଙ୍କର ସବୁ କେତେ ହଳ ନୂଆ ଡ୍ରେସ୍ ହେଇଛି?
1: ଚାରି ହଳ।
2: ତିନି ହଳ।
0: ଆରେ ବାଃ, ଆଉ ତାହେଲେ ପିଲେ ସକାଳୁ ଉଠୁ ଉଠୁ ତୁମେ ଆଜି କ'ଣ କଲ ସବୁ କହିଲ?
1: ମୁଁ ସକାଳୁ ଉଠିଲି, ଗାଧେଇଲି, ଡ୍ରେସ୍ ପିନ୍ଧିଲି, ଅଳତା ଲଗେଇଲି ଓ ଘରର ସମସ୍ତଙ୍କୁ ମୁଣ୍ଡିଆ ମାଇଲି ଓ ପିଠା ଖାଇଲି, ଦୋଳି ଖେଳିଲି, ତାପରେ ଆସିଲି।
2: ମୁଁ ସକାଳୁ ଉଠିଲି, ମୋ ନୃତ୍ୟ କାମ ସାରିଲି, ନୂଆ ଡ୍ରେସ୍ ପିନ୍ଧିଲି, ଅଳତା ଲଗେଇଲି, ପାଉଁଜି ପିନ୍ଧିଲି, ମେହେନ୍ଦି ତ କାଲିଠୁ ଲଗେଇ ସାରିଥିଲି।
0: ପିଲାମାନେ ଆଜି ତ ରଜର ପୁରା

0: ପ୍ରଥମ ଦିନ ମାନେ ପହିଲି ରଜ, ତାହେଲେ ତୁମେ ମାନେ ଆଜି ପିଠା ଖାଇଛ ତ?
1: ହଁ।
0: କୋଉ କୋଉ ପିଠା ସବୁ ଖାଇଛ ଟିକେ କହିଲ?
1: ପୋଡ଼ ପିଠା, ମଣ୍ଡା ପିଠା,
2: ଚକୁଳି, ମଟର, ଇଟିଲି ଖାଇକୁ ଆସିଲୁ।
0: ଏତେ ପ୍ରକାରର ପିଠା ଖାଇଛ, ତା ମାନେ ପେଟ ପୁରା ଫୁଲ ଅଛି। ତାପରେ ତୁମେ ମାନେ ନିଶ୍ଚୟ ଖେଳକୁଦ କରିଥିବ। କ'ଣ କ'ଣ ସବୁ ଆଜି ରଜରେ ଖେଳିଲ ଟିକେ କହିଲ ପିଲେ?
1: ମୁଁ ବଡ଼ ଗଛରେ ବନ୍ଧା ହେଇଥିଲା ଦୋଳି ଖେଳିଲି, ପୋଡ଼ ପିଠା, ଚକୁଳି ପିଠା, ମଣ୍ଡା ପିଠା ଇତ୍ୟାଦି ଖାଇଲି।
0: ଆଉ ଆଶା, ତୁମେ କ'ଣ କ'ଣ ଖେଳିଲ ଟିକେ କୁହ।
2: ମୁଁ ଦୋଳି ଖେଳିଲି, ପୁଚି ଖେଳିଲି।
0: ତୁମ ଦୁଇ ଜଣଙ୍କୁ ଦେଖିଲେ ଲାଗୁଛି ବହୁତ ଖୁସି ଅଛ। ତାହେଲେ ଆଜି କେତେ ସମୟ ଯାଏ ଏମିତି ଦୋଳି ଖେଳ ଚାଲିବ?
1: ଦିନ ସାରା।
0: ତାହେଲେ ରଜରେ କୁଆଡ଼େ ବୁଲି ଯିବ ନା ନାହିଁ?
2: ହଁ ଯିବୁ, ହରଚଣ୍ଡୀ ଯିବୁ, ବାଲି ହରଚଣ୍ଡୀ।
0: ଆରେ ବା, ବଢ଼ିଆ କଥା। ଆଉ ବିଭାସା, ତମେ କୁଆଡ଼େ ବୁଲି ଯିବ?
3: ସୁଆଣ୍ଡ।
0: ଆଚ୍ଛା ପିଲେ, ଏଇ ରଜରେ ଏମିତି ନୂଆ ଡ୍ରେସ୍ ପିନ୍ଧିବା, ସଜ ହେବା, ପିଠା ଖାଇବା, ଦୋଳି ଖେଳିବା, ଏତେ କଥା ତୁମେ ମାନେ ଜାଣିଛ। ଆଉ କ'ଣ ସବୁ ରଜ ବିଷୟରେ ଜାଣିଛ ଟିକେ କହିଲ?
2: ଅପା, ମୁଁ ଜାଣିଛି, ରଜ ଆମେ ତିନି ଦିନ ପାଳନ କରୁ। ପ୍ରଥମେ ପହିଲି ରଜ, ସେକେଣ୍ଡ ରଜକୁ ରଜ ସଂକ୍ରାନ୍ତି କୁହାଯାଏ, ଥାର୍ଡ ରଜକୁ ଭୂମି ରଜ କୁହାଯାଏ, ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ରଜରେ ମୋତେ ବହୁତ ଖୁସି ଲାଗେ, କାହିଁକି ନା ମୋର ଏତେ ସାରା ନୂଆ ଡ୍ରେସ୍ ହେଇଥାଏ, ମୋତେ ମୁଁ ସଜ ହୁଏ, ଘରେ ବି ପାର୍ଟି କରନ୍ତିନି। ଖେଳିଲେ କି ବୁଲିଲେ ମୋ ସାଙ୍ଗମାନେ ଆସନ୍ତି, ଆମେ ବୁଲିବାକୁ ଯାଉ, ରଜପାନ ଖାଉ, ଘରେ ବିଭିନ୍ନ ପ୍ରକାର ପିଠା ତିଆରି ହୋଇଥାଏ, ସେଥିପାଇଁ ମୋତେ ରଜ ବହୁତ ଭଲ ଲାଗେ।
0: ଆରେ ବା, ବଢ଼ିଆ କଥା, ପୁରା ରଜ ମଜା। ଆଉ କୁନି ଝିଅ, ତମେ କ'ଣ କ'ଣ କର?
1: ମୋତେ ରଜ ବହୁତ ଭଲ ଲାଗେ, କାହିଁକି ନା ଆମେ ଘରେ ବୁଲୁଥିବା ପାଇଁ, ଖେଳୁଥିବା ପାଇଁ ଘରେ ମନା କରନ୍ତିନି, କାହିଁକି ନା ରଜ ମୁଁ ମାନେ ମୋ ସାଙ୍ଗକୁ ଡାକେ, ସିଏ ଆଉ ଗୋଟେ ଗାଁର, ତାର ମୋର ମିଶିକି ବୁଲୁ।
0: ସତରେ ଭାରି ମଜା କଥା। ଆଚ୍ଛା କହିଲ ଦେଖି, ତୁମ ଦୁଇ ଜଣଙ୍କର ସବୁଠାରୁ ପ୍ରିୟ ପିଠା କ'ଣ?
1: ପୋଡ଼ ପିଠା।
2: ପୋଡ଼ ପିଠା।
0: ଏତେ ମଜା ମଜା କଥା କହିଲ, ତାହେଲେ ଏବେ ତୁମେ ଦୁଇ ଜଣ ଟିକେ ରଜ ଗୀତ ଗାଇକି ଶୁଣାଅ ପିଲେ, ଶୁଣିବା କେମିତି ଗାଉଛ।

0: ଆରେ ବାଃ, ତୁମ କଥା, ତୁମ ଗୀତ ମୋତେ ବହୁତ ଭଲ ଲାଗିଲା। ଆଉ ପିଲାମାନେ, ତୁମେମାନେ ମୋ ସାଙ୍ଗେ କଥା ହେଇ ଖୁସି ତ?
1: ବହୁତ ଖୁସି।
0: ତାହେଲେ ପିଲେ, ସେଇ ଖୁସିରେ ତୁମର ଯୋଉ ଏତେ ହଳ ନୂଆ ଡ୍ରେସ୍ ହେଇଛି, ମୋତେ ଗୋଟେ ଦବ।
1: ଅପା, ତମକୁ ହବନି।
0: ଆଚ୍ଛା ହଉ, ତାହେଲେ ପିଲାମାନେ ଶେଷରେ କଣ କହିବ ତୁମର ସବୁ ସାଙ୍ଗମାନଙ୍କୁ?
1: ରଜର ଅନେକ ଶୁଭକାମନା।
0: ତୁମମାନଙ୍କୁ ବି ବହୁତ ବହୁତ ଶୁଭକାମନା। ଶୁଣିଲା ତ ପିଲେ, ଦୁଇ କୁନି ଭଉଣୀଙ୍କର ରଜ ମଉଜର କଥା। ଆଚ୍ଛା ହଉ, ଆସ ଏବେ ଆମେ ଶୁଣିବା ସଭିଏ ମିଶି ଗୀତଟିଏ।

ଆଚ୍ଛା ପିଲେ, ରଜ ପର୍ବରେ ତୁମେମାନେ ଗପ ଶୁଣିଲ, ଗୀତ ଶୁଣିଲ, ଆଉ ତୁମର କୁନି କୁନି ବନ୍ଧୁମାନଙ୍କର କଥା ବି ଶୁଣିଲ। କେତେ ଖୁସି ଲାଗିଲା? ବହୁତ ଖୁସି ଲାଗିଲା ନା? ହେଲେ ପିଲେ, ଏଇ ରଜରେ ଯଦି ତୁମକୁ ଆମ ଓଡ଼ିଶାର ପର୍ବ ରଜ ପର୍ବ ବିଷୟରେ କିଏ କିଛି ପ୍ରଶ୍ନ ପଚାରନ୍ତି, ତୁମେମାନେ ଶୀଘ୍ର ଶୀଘ୍ର ଉତ୍ତର ବି ଦେବା ଦରକାର ନା କ'ଣ ପିଲେ? ତାହେଲେ ଚାଲ, ସେଥିପାଇଁ ତୁମେମାନେ ବି ଜାଣି ରଖ କିଛି ପ୍ରଶ୍ନର ଉତ୍ତର। ଆଚ୍ଛା ପିଲେ, ତୁମେମାନେ ଜାଣିଛ ରଜ ଶବ୍ଦଟି କେଉଁ ଶବ୍ଦରୁ ଆସିଛି? ରଜ ଶବ୍ଦଟି ରଜ ଶଳା ଶବ୍ଦରୁ ଆସିଛି। ଆଚ୍ଛା ପିଲେ, ରଜ ପର୍ବ ସହିତ ଆମର ଯେଉଁ ପାରମ୍ପରିକ ଗୀତଟି ରହିଛି, ସେଇ ଗୀତଟି କ'ଣ ପିଲେ? ଠିକ୍ କହିଛ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆଚ୍ଛା ଏବେ କହିଲ ପିଲେ, ରଜରେ ଆମର କେଉଁ ଦେବତା ବା ଦେବୀଙ୍କୁ ପୂଜା କରାଯାଏ? ଭାବ ଭାବ ପିଲେ, ରଜରେ ଆମର ଭୂମି ଦେବୀ ବା ଧରିତ୍ରୀ ମାତାଙ୍କୁ ପୂଜା କରାଯାଏ। ମନେ ରଖିଲ ତ ପିଲେ? ଆଚ୍ଛା ପିଲେ, ଏବେ କହିଲ ରଜ ପର୍ବ କେଉଁ ମାସରେ ପାଳନ ହୁଏ? ଆମର ଓଡ଼ିଆ କ୍ୟାଲେଣ୍ଡର ହିସାବରେ ଜ୍ୟେଷ୍ଠ ମାସ ଶେଷ ଆଉ ଆଷାଢ଼ ମାସର ଆରମ୍ଭ ସମୟରେ, ମାନେ ଇଂରାଜୀ ମାସ ଦେଖିବାକୁ ଗଲେ ଜୁନ୍ ମାସରେ। ଠିକ୍ କହିଛ ପିଲେ, ତୁମେମାନେ ତ ଆମର ବହୁତ ବୁଦ୍ଧିଆ। ହେଲେ ପିଲେ, କ'ଣ ତୁମେ ଏଇ ପ୍ରଶ୍ନର ଉତ୍ତର ଜାଣିଛ? ଆମର ରଜ ପର୍ବ କେଉଁ ବୃତ୍ତି ସହିତ ସିଧାସଳଖ ଜଡ଼ିତ? ହଁ ପିଲେ, ଆମର ରଜ ପର୍ବ କୃଷି ବା ଚାଷବାସ ସହିତ ସିଧାସଳଖ ଭାବରେ ଜଡ଼ିତ। ଆଚ୍ଛା ଏବେ ଗୋଟେ ଏମିତି ପ୍ରଶ୍ନ ପଚାରିବି ଯାହା ଶୁଣି ତୁମ ମନ ଖୁସି ହୋଇଯିବ। କହିଲ ଦେଖି, ରଜ ପର୍ବରେ କେଉଁ ପିଠା ସବୁଠାରୁ ଅଧିକ ତିଆରି ହୁଏ? ଠିକ୍ କହିଛ, ପୋଡ଼ ପିଠା। ଆରେ ବା ପିଲେ, ତୁମେମାନେ ସତରେ ବହୁତ ବୁଦ୍ଧିମାନ, ସବୁ ପ୍ରଶ୍ନର ଉତ୍ତର ତ ତୁମେମାନେ ଜାଣିଛ। ତାହେଲେ ଏବେ ରଜ ପର୍ବ ଖୁବ୍ ଖୁସିରେ ଖୁବ୍ ଧୁମ୍ଧାମ୍ରେ ପାଳିବ। ହେଲେ ପିଲାମାନେ ଦୋଳି ଖେଳିଲା ବେଳେ ଧ୍ୟାନ ରଖିବ, କେବେ ସାଙ୍ଗସାଥିଙ୍କ ସହିତ ଠେଲା ପେଲା ହେବ ନାହିଁ, ନିଜ ସହିତ ନିଜ ସାଙ୍ଗମାନଙ୍କର ଯତ୍ନ ନେବ। ଆଉ ତୁମମାନଙ୍କର ପ୍ରିୟ ପିଠାଟି କ'ଣ, ତୁମ ରୋଜିତା ବାପାକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ।

ପିଲାମାନେ, ଆଜି ରଜ ମଉଜ କଥା ହେଉ ହେଉ ଗପ ଗୀତ ଶୁଣୁ ଶୁଣୁ କେତେବେଳେ ସମୟ ହୋଇଗଲାଣି। ହେଲେ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଲା ସେ ବିଷୟରେ ନିଜର ମତାମତ ଆମକୁ ନିଶ୍ଚୟ ଲେଖି ପଠାଇବ। ତାହେଲେ ଆମକୁ ଚିଠିଟିଏ ଲେଖି ପଠାଇବା ପାଇଁ ଆମର ଠିକଣାଟି ଲେଖିରଖ। ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଆଉ ହଁ ପିଲାମାନେ, ତୁମେମାନେ ଯଦି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ, ତାହେଲେ ସେ ବିଷୟରେ ଏବଂ ଆଜିର କାର୍ଯ୍ୟକ୍ରମ ବିଷୟରେ ମଧ୍ୟ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ଲେଖି ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ଲେଖିରଖ 9437037892। 9437037892। ତାହେଲେ ପିଲାମାନେ, ଆଜି ରଜରେ ଖୁବ୍ ମଉଜ କର। ହେଲେ ଏବେ ତ ସମୟ ହୋଇଗଲାଣି, ମୋତେ ବିଦାୟ ଦିଅ। ମୁଁ ରହିଲି ତୁମମାନଙ୍କର ରୋଜିତା ଅପା।

ଶ୍ରୋତାବନ୍ଧୁ ଶୁଣୁଥିଲେ କୁନି କୁନି ପିଲାମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଉ ଆଗାମୀ ଦିନରେ କିଭଳି ଭାବରେ ଭଲ ଫସଲ ହେବ ସେହି ଆଶାରେ ଏହି ରଜ ପର୍ବ ପାଳନ କରାଯାଏ ଆଉ ଧରିତ୍ରୀ ମାତାଙ୍କୁ ପୂର୍ଣ୍ଣ ବିଶ୍ରାମ ଦିଆଯାଇଥାଏ କାହିଁକିନା ସେ ରଜଶୋଳ ହୋଇଥାନ୍ତି। ବିଶେଷ କରି କୁମାରୀ କନ୍ୟାମାନଙ୍କ ପାଇଁ ଆମେ ଆମମାନଙ୍କ ପାଇଁ ପହିଲି ରଜ ବେଶୀ ଆକର୍ଷଣୀୟ ହୋଇଥାଏ। ଆଜି ହୁଏତ ସେ ଆମ୍ବ ତୋଟାର ଦୋଳି ଖେଳ ନାହିଁ, କିନ୍ତୁ ସହରର ବିଭିନ୍ନ ସ୍ଥାନରେ ରଜ ପର୍ବ ପାଳନ କରାଯାଉଛି। ସପିଂ ମଲ୍, ପାର୍କ ଇତ୍ୟାଦି ସ୍ଥାନରେ ବିଭିନ୍ନ ଦୋଳି ଲଗାଯାଇଛି ଆଉ ଆମେ ଖୁବ୍ ଖୁସିରେ ଏହି ରଜ ପର୍ବ ପାଳନ କରୁଛେ ନାହିଁକି। ଆଉ ଆମ ଘରେ କେବଳ ପାରମ୍ପରିକ ପିଠାପଣା ତିଆରି ହେଉନାହିଁ, ବିଭିନ୍ନ ହୋଟେଲ ମିଠା ଦୋକାନରେ ମଧ୍ୟ ଆଜିକାଲି ବିଭିନ୍ନ ପିଠାପଣା ମିଳୁଛି। ତେଣୁ କହିବା ନାହିଁ ଯେ ଆମେ ଭୁଲି ଯାଇଛେ ଆମ ରଜ ପର୍ବକୁ।

କେବଳ ପାରମ୍ପରିକ ପିଠାପଣା ତିଆରି ହେଉନାହିଁ, ବିଭିନ୍ନ ହୋଟେଲ ମିଠା ଦୋକାନରେ ମଧ୍ୟ ଆଜିକାଲି ବିଭିନ୍ନ ପିଠାପଣା ମିଳୁଛି। ତେଣୁ କହିବା ନାହିଁ ଯେ ଆମେ ଭୁଲି ଯାଇଛେ ଆମ ରଜ ପର୍ବକୁ।

ହଁ ଶ୍ରୋତା ବନ୍ଧୁ, ଏହି ରଜ ପର୍ବରେ ପହିଲି ରଜର ବିଧି ଅନୁସାରେ ଆମେମାନେ ଆଜି ଖାଲି ପାଦରେ ଭୂମି ସ୍ପର୍ଶ ନ କରି କଦଳୀ ପଟୁଆରେ ଚାଲିବାର ପ୍ରଥା ରହିଛି। କିନ୍ତୁ ଆଜିକାଲି ତ ଆଉ କଦଳୀ ପଟୁଆ ମିଳୁନାହିଁ, ତେଣୁ ଆମେମାନେ ଚପଲ ବ୍ୟବହାର କରୁଛେ। ଗାଁଠୁ ସହର ସବୁଠି ଆଜି ଆମେମାନେ ରଜଦୋଳିର ମଜା ନେଉଛେ, ତା ସାଙ୍ଗକୁ ପାରମ୍ପରିକ ଗୀତର ମଧ୍ୟ ଶୁଣୁଛେ। ଏହା ସହିତ ବିଭିନ୍ନ ପୋଡ଼ପିଠା, ଚକୁଳି, ମଣ୍ଡା, ପିଠାପଣାର ମହକରେ ଆଜି ଆମେ ସାଙ୍ଗସାଥୀଙ୍କ ମଧ୍ୟରେ ରଜ ଉତ୍ସବ ପାଳନ କରୁଛେ। ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ନୂଆ ଆଶାରେ ପରିପୂର୍ଣ୍ଣ ହେଉ। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ରଜ ପର୍ବର ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ଖେଳ ମଧ୍ୟରେ।

0: ଅଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ ଦିଶା ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ସମୟ ହେଉଛି ଶୁଣିବା କିଛି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଆପଣମାନଙ୍କ ପାଇଁ ରହିଛି ବାବୁଲ କଥାଚିତ୍ରର ଏ ଗୀତଟି ଜଗଜିତ୍ ସିଂଙ୍କ କଣ୍ଠରେ।

0: বৈধিক সেবা প্রাধিকরণ অধিনিয়ম 1987 ধারা 12 অনুসারে যোগ্য নাগরিক নিঃশুল্ক ন্যায়িক সহায়তা ন্যায়বন্ধু মোবাইল আপ এবং www.probono-doj.in রু প্রাপ্ত করি পারিবে।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଲୋକଙ୍କ ସରକାରଙ୍କ 2 ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
3: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
2: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡକ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
3: ବିକାଶର ଧାରା ଓଡ଼ିଶା ସାରା।
4: ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସଂଘମିତ୍ରା ପଟ୍ଟନାୟକ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଶୁଣନ୍ତୁ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ।

ଶ୍ରୋତାବନ୍ଧୁ ନମସ୍କାର। ଦମ୍ପତିମାନଙ୍କ ପାଇଁ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀର ଆଉ ଏକ ନିଆରା ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ।

0: ପ୍ରେମ ପ୍ରେମ ଶବ୍ଦଟି କେବେ କୌଣସି କାରଣ ଖୋଜେ ନାହିଁ। ଏହା ତ କେବଳ ଦୁଇଟି ହୃଦୟର ଅଦୃଶ୍ୟ ବନ୍ଧନ ଯାହା ଜୀବନକୁ ସୁନ୍ଦର କରିଦିଏ। ସୁନ୍ଦର ଚେହେରା ତ ଦିନେ ନା ଦିନେ ବଦଳିଯାଏ, କିନ୍ତୁ ସୁନ୍ଦର ମନ ସହିତ ହୋଇଥିବା ପ୍ରେମ ସାରା ଜୀବନ ସତେଜ ରହିଥାଏ। ଜୀବନର ରାସ୍ତାରେ ଚାଲିବା ପାଇଁ ଜୀବନସାଥୀଟିଏ ନିହାତି ଆବଶ୍ୟକ ପଡ଼େ। ଆଉ ଜୀବନସାଥୀଟିଏ ଏମିତି ହେବା ଦରକାର ଯିଏ ଶବ୍ଦ ନୁହେଁ ବରଂ ଆଖିର ନିରବତାକୁ ବି ସହଜରେ ପଢ଼ିପାରୁଥିବ। ସେମିତି ଏକ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ। ଜଣେ ନିଜର ମନର କଥା ଯଦି ପେନ୍ ଧରି ଲେଖିପାରେ, ଅନ୍ୟ ଜଣଙ୍କ ତାକୁ ସୁନ୍ଦର କବିତା ବନେଇ ଦିଏ ସେ ପେପର ଉପରେ। ରାଗ ରୁଷା ଓ ଅଭିମାନ ତ ସବୁ ସମ୍ପର୍କରେ ଥାଏ, କିନ୍ତୁ ଦିନର ଶେଷରେ ପରସ୍ପରର ହାତ ଧରି ହସିଦେବା ହିଁ ପ୍ରକୃତ ପ୍ରେମ ବୋଲି ମୁଁ ଭାବେ। ତେବେ ଏଇ ଭଲ ପାଇବା ସେତେବେଳେ ଆହୁରି ଗଭୀର ହୋଇଯାଏ ଯେତେବେଳେ ଶ୍ରୀମାନଙ୍କ ବ୍ୟସ୍ତତା ଭିତରେ ବି ଶ୍ରୀମନ୍ଦିଙ୍କ ପାଇଁ ଟିକେ ସମୟ ମିଳିଯାଏ। ତେବେ ସେଇ ସମ୍ପର୍କ ଅଧିକ ସୁନ୍ଦର ଲାଗେ ଯେଉଁଠି ଦାୟିତ୍ୱବୋଧ ଥାଏ, ଆଉ ଯେତେ ବ୍ୟସ୍ତ ଥିଲେ ବି ଜଣେ ଆଉ ଜଣଙ୍କ ପାଇଁ ସମୟ କାଢ଼ି ନେଇପାରେ। ତେଣୁ ଆମେ କହିପାରିବା ପ୍ରକୃତ ପ୍ରେମ ସେଇଟା ନୁହେଁ ଯାହା କେବଳ ସୁଖ ସମୟରେ ସାଥ ଦିଏ, ବରଂ ସେଇଟା ଯାହା ଜୀବନର ସବୁଠାରୁ କଠିନ ପରିସ୍ଥିତିରେ ବି ହାତ ଛାଡ଼େ ନାହିଁ। ତେବେ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଆମେ ଭେଟିଛୁ ସେହିଭଳି ଏକ ଦମ୍ପତିକୁ। ଉଭୟ ସ୍ୱାସ୍ଥ୍ୟ ଓ ସେବା କ୍ଷେତ୍ରରେ ନିଜକୁ ଜଡ଼ିତ ରଖିଛନ୍ତି। ନିଜ ଜ୍ଞାନ ଅନୁଭବ ଓ ସେବା ଦ୍ୱାରା ଆୟୁର୍ବେଦକୁ ଲୋକଙ୍କ ଘରେ ଘରେ ପହଞ୍ଚାଇବାରେ ପ୍ରୟାସରତ। ରୋଗର ଚିକିତ୍ସା ସହ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ବହନ କରୁଥିବା ଏହି ଆୟୁର୍ବେଦିକ ଡାକ୍ତର ଦମ୍ପତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ତଥାପି ଭୁଲି ନାହାନ୍ତି ପରସ୍ପରକୁ ସମୟ ଦେବାକୁ, ଭଲ ପାଇବାକୁ ବା ସମ୍ମାନ ଦେବାକୁ। ତେବେ ସେ ହେଉଛନ୍ତି ପୁରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଡକ୍ଟର ଜିତେନ୍ଦ୍ର ସାମଲ ଏବଂ ତାଙ୍କର ଧର୍ମପତ୍ନୀ ଯିଏକି ପ୍ରଫେସର ଭାବେ କାର୍ଯ୍ୟରତ ଡକ୍ଟର ସୁଦେଶନା ମେହେର। ତେବେ ଚାଲନ୍ତୁ ଉଭୟଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ ଜଣାଇବା ଏବଂ ଉଭୟଙ୍କ ଠାରୁ ପଚାରି ବୁଝିବା ସେମାନଙ୍କର ଜୀବନଯାତ୍ରା ବିଷୟରେ, ଆଉ ସାଉଣ୍ଟିବା କିଛି ସ୍ମୃତି ଆଉ ଅନୁଭୂତିକୁ। ନମସ୍କାର।
1: ନମସ୍କାର
0: ଉଭୟଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ପ୍ରଥମେ କୁହନ୍ତୁ ଉଭୟ କେମିତି ଅଛନ୍ତି?
2: ଆମେ ବହୁତ ଭଲରେ ଅଛୁ।
0: ତେବେ ପ୍ରଥମ ପ୍ରଶ୍ନ ମୋର ରହିବ, ଆୟୁର୍ବେଦକୁ ଉଭୟ କାହିଁକି ବାଛିଲେ?
1: ଆକ୍ଚୁଆଲି ସତ କଥା କହିବାକୁ ଗଲେ ଆୟୁର୍ବେଦ ଆମକୁ ବାଛିଛି। ଭଗବାନ ଆମକୁ ଗୋଟେ ସ୍ୱାସ୍ଥ୍ୟ ପାଇଁ, ଲୋକଙ୍କ ପାଇଁ, ସେବା ପାଇଁ ଆମକୁ ଆୟୁର୍ବେଦ ଆମକୁ ବାଛିଛି, ଗୋଟେ ହୋଲିଷ୍ଟିକ ସାଇନ୍ସ।
0: ଆଚ୍ଛା, ବର୍ତ୍ତମାନ ମ୍ୟାଡାମଙ୍କ ଠାରୁ ଟିକେ ଶୁଣିବା। ସାର୍ ଯେମିତି କହିଲେ କି ଆୟୁର୍ବେଦ ଆପଣଙ୍କୁ ଦୁହିଙ୍କୁ ବାଛିଛି, ସେଥିରେ ଆପଣ ଏକମତ ନା ଆଉ କଣ କହିବେ?
2: ମୁଁ ନିଶ୍ଚିନ୍ତ ଭାବରେ ଏକମତ। ପ୍ରତିକ୍ଷଣ ଆମେ ଯାହା ବି କରୁ ମାନେ ସବୁ ଈଶ୍ୱରଙ୍କ ଇସାରାରେ ହିଁ ହୁଏ, ସେଇଟା ତ ଆମେ ସମସ୍ତେ ମାନିବା ହିଁ ନିଶ୍ଚିତ। ମୋର ଆୟୁର୍ବେଦିକରେ ଆଡମିସନ ହେଲା ସେତେବେଳେ ମୋ ବାପା ହିଁ ଫର୍ମ ପକେଇଥିଲେ। ପ୍ରଥମେ ସେ ହିଁ ଫର୍ମ ନେଇକି ଆଗ ମୋର ଫିଲଅପ୍ କରିକି ପକେଇଥିଲେ। ମୋତେ ସେ କହିବି ନଥିଲେ ଯେ ମୁଁ ତୋର ମାନେ ଆୟୁର୍ବେଦିକରେ ପକେଇବି କି କ'ଣ। ତାପରେ ସଡନ୍ ଆସିକି ସାଇନ୍ କରିବା ପାଇଁ ସେ ମୋ ପାଖକୁ ଆସିଲେ। ନିଶ୍ଚିତ ଭାବରେ ଏଇଟା ମାନେ ଈଶ୍ୱରଙ୍କର ହିଁ ଇଚ୍ଛା ଥିଲା ଯେ ମୁଁ ଏଇ କ୍ଷେତ୍ରକୁ ଆସେ।
0: ବର୍ତ୍ତମାନ ଯେଉଁ କାମ କରୁଛନ୍ତି ସେଥିରେ ଖୁସି ଅଛନ୍ତି ନା ନାହିଁ?
1: ବହୁତ ଖୁସି ଅଛନ୍ତି।
0: ଏଇ ଆୟୁର୍ବେଦିକ କଲେଜରେ ଆପଣ ଦୁହିଙ୍କର ଦେଖା ହେଇଥିଲା ନା ଆଉ କୋଉଠି ଦେଖା ହେଇଥିଲା, ନା ପ୍ରଥମ ଦେଖା ଆପଣ ଦୁହିଙ୍କର କେମିତି ଥିଲା?
1: ଆମର ପ୍ରଥମ ଦେଖା ପ୍ରଥମ କ୍ଲାସରେ, ବହୁତ ଆମର କ୍ଲାସମେଟ୍ ଦୁଇଜଣ, ଆମେ ଯେତେବେଳେ BMS ଆଡମିସନ କଲୁ ଫାର୍ଷ୍ଟ ଡେ କ୍ଲାସରେ ହିଁ ଦେଖା ହେଇଥିଲା ଆମର।
0: ମ୍ୟାଡାମ କୁହନ୍ତୁ, ପ୍ରଥମ ଦେଖାରେ ମାନେ ସାର୍ଙ୍କୁ ଆପଣ କେମିତି ମାନେ କେମିତି ଲାଗିଥିଲା, ମାନେ କଣ ଭାବିଥିଲେ ସାର୍ଙ୍କ ବିଷୟରେ, ନା ନାଇଁ ସେମିତି କିଛି ଭାବିନଥିଲେ?
2: ପ୍ରଥମ ଦେଖାରେ ଆମେ ତ ସେ ସାନ ସାନ ପିଲା ହିଁ ଥିଲୁ। ଏଇ ଯେମିତି ଫାଇନାଲ ଇୟର ହାଉସମ୍ୟାନସିପ, ଆମେ ଗୋଟେ ଗ୍ରୁପରେ ମାନେ ଆମର ଇଣ୍ଟର୍ଣ୍ଣସିପ୍ ଚାଲିଥିଲା, ସେତେବେଳେର କଥାବାର୍ତ୍ତା ସେଇ ଇଏରେ ପରସ୍ପର ପ୍ରତି ଆକୃଷ୍ଟ ହେଇକି ଆମେ ମେବି ପରେ ଯୋଉଟାକି ଆମେ ମ୍ୟାରେଜ୍ କରିବାକୁ ନିଷ୍ପତ୍ତି ନେଲୁ।
0: ତେବେ ମ୍ୟାଡାମଙ୍କ ଘର କେଉଁଠି?
1: ମ୍ୟାଡାମଙ୍କ ଘର ବଲାଙ୍ଗୀର କଣ୍ଟାବାଞ୍ଜିରୁ ପାଖାପାଖି 20-30 କିଲୋମିଟର ଦୂରରେ ଗୋଟେ ଭାଲୁମୁଣ୍ଡା ବୋଲି ଗୋଟେ ଜାଗା ଅଛି, ମ୍ୟାଡାମଙ୍କ ଘର ସେଠି।
2: ତାଙ୍କର କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ, ଯୋଉଠି ଆମର କନିକା ରାଜାଙ୍କର ସେଇ ପାଖାପାଖି ଆଳି କନିକା, ଯୋଉ ରାଜପ୍ରସାଦ ସେଇ ପାଖାପାଖି ସାର୍ଙ୍କ ଘର
1: ରାଜକନିକା।
0: ଆଚ୍ଛା, ତେବେ ଉଭୟଙ୍କ ଘର ପୁରୀ ନୁହେଁ, କିନ୍ତୁ ଆପଣଙ୍କର କାହାଣୀ ଏଇଠି ସୃଷ୍ଟି ହେଲା।

0: ଆପଣଙ୍କର ଉଭୟ କର୍ମକ୍ଷେତ୍ର ମଧ୍ୟ ଏଇଟା
1: ନା,
0: ପାଲଟିଗଲା।
1: ଆମେ ବାହା ବି ଏଇଠି ହେଇଛୁ
0: ଏଇଠି
1: ପୁରୀରେ।
0: ବାହା, ମାନେ ଆମେ ପ୍ରଥମ ଆମେ ପାଠ ପଢ଼ିଛୁ, ୟୁଜି ଆମର ଅଣ୍ଡର ଗ୍ରାଜୁଏଟ୍ ହେଉଛି ଆମର ବଲାଙ୍ଗୀର କଲେଜରେ। ମୁଁ
1: ଏଠି
0: ଏଇଠି ପିଜି କଲି, କିନ୍ତୁ ସାର୍ କେରଳରେ ପିଜି କଲେ। ତାପରେ ଚାକିରିଟା ବି ମୋର ପ୍ରଥମେ ବରହମପୁର ହେଇଥିଲା, ତାପରେ ପରସ୍ପର କେମିତି ଭଗବାନ ମାନେ ଟାଣି ଆଣିଲେ ପୁରୀକୁ
1: ଆମର
0: ସେଇ ଜାଗାକୁ।
1: ବାହାଘରଟା ଏଇ
0: ବାହାଘର
1: ପୁରୀରେ
0: କିନ୍ତୁ
1: ହେଇଛି।
0: ଆମର ପୁରୀରେ ହେଇଥିଲା।
1: ଆଚ୍ଛା,
0: ତେବେ ଆପଣ ଯେମିତି କହୁଛନ୍ତି କି ଆପଣ ଦୁହିଁଙ୍କ ବିବାହ ମଧ୍ୟ ପୁରୀରେ ହୋଇଥିଲା, ସେଇଟା କେମିତି କ'ଣ ଥିଲା?
1: ମ୍ୟାଡ଼ାମଙ୍କ ଘର ଲୋକ ପୁରୀ ଆସିଥିଲେ, ଆମ ଘର ଲୋକ ଆମେ ପୁରୀ ଆସିଥିଲୁ। ଏଇଠି ଆମର ବଡ଼
0: ଆକ୍ଚୁଆଲି
1: ଶଙ୍ଖରେ ଗୋଟେ
0: ହଁ, ଯେ
1: ମଣ୍ଡପରେ
0: ଷ୍ଟାର୍ଟ ମାନେ ସାରଙ୍କ ବାପାଙ୍କର ଇଚ୍ଛା ଥିଲା, ଗୋଟେ ଥର କହୁଥିଲେ ସେ,
1: ଆଚ୍ଛା,
0: ଯେ ମୋ ପୁଅର ବାହାଘର ପୁରୀରେ ହଉ ବୋଲି, ସେଇଥିପାଇଁ ତାଙ୍କ ଘର ଲୋକ ବି ସେଇଆ
1: ଯେ
0: ଇଏ କରିକି।
1: ଜଗନ୍ନାଥଙ୍କ ପାଖରେ ଆମ ବାହାଘର ହଉ ବୋଲି।
0: ଆଚ୍ଛା, ମାନେ ପ୍ରେମର କେତେ ବର୍ଷ ପରେ ତାହା ବିବାହର ରୂପ ନେଲା?
1: 7 ବର୍ଷ।
0: 7 ବର୍ଷ। 7 ବର୍ଷ। ଆଚ୍ଛା, ତେବେ ମାନେ ପ୍ରଥମେ କିଏ କାହାକୁ ପ୍ରପୋଜ୍ କରିଥିଲେ?
1: ଅବଭିୟସ୍ଲି ମୁଁ ହିଁ କରିଥିଲି।
0: ତାହେଲେ ସାର୍ ପ୍ରଥମେ କରିଥିଲେ, ମ୍ୟାଡ଼ାମଙ୍କ ଉତ୍ତର ହଁ ଥିଲା।
2: ହଁ, ମାନେ ଟିକେ ଟାଇମ ନେଇକି ଆଉ।
0: ଆଚ୍ଛା, ମାନେ ଝିଅ ମାନେ ମୁଁ କେମିତି ସାଙ୍ଗେ ସାଙ୍ଗେ ହଁ କହିଦେବି, ମୁଁ ଟିକେ ସାଇଲେଣ୍ଟ ରହିବି, ମୁଁ ଟିକେ ଟାଇମ ନେବି, ତାପରେ ମୁଁ ହଁ କହିବି। ତାହେଲେ ଘରେ ଆପଣ କେମିତି ଜଣେଇଲେ ଯେ ଆମେ ଦୁହେଁ ବିବାହ କରିବା ପାଇଁ ଚାହୁଁଛୁ?
1: ମାନେ ଆମେ ଯେତେବେଳେ ଇଣ୍ଟର୍ଣ୍ଣସିପ୍ କମ୍ପ୍ଲିଟ୍ ଯେଉଁଦିନ ହୁଏ ସେଦିନ ଆମକୁ ଗୋଟେ ରେଜିଷ୍ଟ୍ରେସନ୍ ନମ୍ବର ମିଳେ ଭୁବନେଶ୍ୱରରେ। ସେ ରେଜିଷ୍ଟ୍ରେସନ୍ ନମ୍ବର କରିବା ପାଇଁ ଆମେ ବଲାଙ୍ଗୀରରୁ ଭୁବନେଶ୍ୱର ଆସିବାକୁ ପଡ଼ୁଥିଲା ସେତେବେଳେ। ସେଇଦିନ ବୋଧେ ମ୍ୟାଡ଼ାମ୍ ତାଙ୍କ ବାପାଙ୍କୁ କହିଦେଇଥିଲେ ଯେ ଏଇ ପିଲାକୁ ମୁଁ ଇଏ କରୁଛି ଆଉ ଇନ୍ ଫ୍ୟୁଚର ତାଙ୍କ ସହିତ ରହିବି ବୋଲି। ସେଦିନ ଦୁର୍ଭାଗ୍ୟବଶତଃ ମ୍ୟାଡ଼ାମଙ୍କ ବାପା ଆଉ ମୁଁ ଗୋଟେ ସିଟ୍ରେ ବସି ଗୋଟେ ଇଏ ଥିଲା। ସେଦିନ ମୁଁ ବହୁତ ଓରିଡ୍ ବି ଥିଲି, ନର୍ଭସ୍ ବି ଥିଲି। ମ୍ୟାଡ଼ାମ ସେଇଦିନ କହିଦେଇଥିଲେ ଆଉ ଆମ ବସ୍ରେ ସେଇଦିନ ମୁଁ ପାଖରେ ବସିକି ଆସିଥିଲି।
0: ଆପଣ ଜାଣିଥିଲେ ଯେ ସିଏ ହେଉଛନ୍ତି ମ୍ୟାଡ଼ାମଙ୍କ ବାପା?
1: ହଁ, ମୁଁ ଜାଣିଥିଲି, କିନ୍ତୁ
0: ମ୍ୟାଡ଼ାମଙ୍କ ବାପା
1: ମ୍ୟାଡ଼ାମ
0: ଜାଣିଥିଲେ ନା ନାହିଁ?
1: ହଁ, ଅବିୟସ୍ଲି
0: ଜାଣିଥିଲେ ଯେ
1: ଜାଣିଥିଲି।
0: ଆପଣ ସେଇ ପିଲା
1: ସେଇ
0: ମଧ୍ୟ
1: ପିଲା
0: କ'ଣ ପଚାରିଥିଲେ ଆପଣଙ୍କୁ?
1: କିଛି କଥା ହେଇନଥିଲୁ କିଛି ବି। ମ୍ୟାଡ଼ାମଙ୍କ ବାପା ସେମିତି ବସିଥିଲେ ଆଉ ମୁଁ ଏମିତି ବସିଥିଲି।
0: ମାନେ କୁହାଯାଏ ଯେମିତି ନିରବତା ବହୁତ କିଛି ଉତ୍ତର ଦିଏ, ଖାଲି ଶୁଣିବା ଲୋକର ସେତିକି କ୍ଷମତା ରହିବା ଦରକାର। ତାପରେ ଆପଣ ଦୁହିଁଙ୍କର ବିବାହ ପୁରୀରେ ହେଲା, ଯେମିତିକି ଆପଣଙ୍କ ବାପାଙ୍କର ଇଚ୍ଛା ଥିଲା ଯେ ପୁରୀରେ ବାହାଘର ହଉ, ବାହାଘରଟି
1: କିନ୍ତୁ
0: ପୁରୀରେ।
1: ବାପା ମୋ ସହିତ ବାହାଘରରେ ନଥିଲେ, 2 ବର୍ଷ ପୂର୍ବରୁ ବାପାଙ୍କର ଦେହାନ୍ତ ହେଇଯାଇଥିଲା। ବାପା ମୋ ସହିତ ନଥିଲେ, କିନ୍ତୁ ବାପାଙ୍କର ଇଚ୍ଛାଟା ମୋ ସହିତ ପୁରା ଥିଲା।
0: ବାପାଙ୍କ ଆଶୀର୍ବାଦ ନିହାତି ଆପଣଙ୍କ ସହିତ ଥିଲା,
1: ପୁରା ଥିଲା।
0: ତେବେ ତାପରେ ମ୍ୟାଡ଼ାମ ଆପଣ ଦୁଇ ଜଣଙ୍କର ବିବାହ ସରିବା ପରେ ଆପଣ କେଉଁଠି ରହିଲେ?
1: ଆମେ ନାଇଁ, ଆମେ ପ୍ରଥମେ ରାଜସ୍ଥାନରେ ଥିଲୁ ଗୋଟେ ପ୍ରାଇଭେଟ କଲେଜରେ। ଆଉ ତାପରେ ମ୍ୟାଡ଼ାମଙ୍କର, ମ୍ୟାଡ଼ାମ ହେଲେ ଓଡ଼ିଶାର ପ୍ରଥମ ଓପିଏସ୍ସି ଆୟୁର୍ବେଦିକ ଡକ୍ଟର, ଯିଏକି ଥ୍ରୁ ଓପିଏସ୍ସି ଆସିଥିଲେ। ତା ପୂର୍ବରୁ ଏଟା ଓପିଏସ୍ସି ଏକ୍ଜାମ ନଥିଲା, ସେ ତ ଫାର୍ଷ୍ଟ ୱାନ୍ ଯିଏକି ଓପିଏସ୍ସି ପରୀକ୍ଷା ଦେଇକି ଥ୍ରୁ ଓପିଏସ୍ସି ଆସିଛନ୍ତି ଓଡ଼ିଶା ଆୟୁର୍ବେଦକୁ। ମ୍ୟାଡ଼ାମଙ୍କର ପରୀକ୍ଷା ଜଷ୍ଟ ସରିଯାଇଥାଏ, ଆମ ଭାବିଲୁ ରିଜଲ୍ଟ ଲେଟ୍ ହେଉଛି। ତ ମ୍ୟାଡ଼ାମ ମୁଁ ବାହାଘର ପରେ ଆମେ ରାଜସ୍ଥାନର ଗୋଟେ ଆୟୁର୍ବେଦିକ କଲେଜ ପ୍ରାଇଭେଟଲି 2011 ମେରେ ଜଏନ୍ କରିଥିଲୁ। ବର୍ଷେ ଭିତରେ ମ୍ୟାଡ଼ାମଙ୍କର ଗଭର୍ଣ୍ଣମେଣ୍ଟ ହେଇଗଲା, ମ୍ୟାଡ଼ାମ ବରହମପୁର ପଳେଇ ଆସିଲେ, ମୁଁ ଏକଲା ରାଜସ୍ଥାନରେ ରହୁଥିଲି। ତା 6 ମାସ ପରେ ମୁଁ ବି ଗୋଟେ ପ୍ରାଇଭେଟ କଲେଜ ବରଗଡ଼ରେ ଅଛି ପାଇକମାଲ ବୋଲି, ମୁଁ ସେଠିକି ପଳେଇ ଆସିଲି।
0: ମାନେ ମ୍ୟାଡ଼ାମ ଯେତେବେଳେ ପରୀକ୍ଷା ଦେଇଥିଲେ ଯୋଉ ଓପିଏସ୍ସି ଏକ୍ସାମଟି, ସେଟା ବାହାଘର ପରେ ଦେଇଥିଲେ ନା ପୂର୍ବରୁ?
1: ଏକ୍ସାମଟା ପୂର୍ବରୁ ଦେଇଥିଲେ, ବାହାଘର ପରେ କିନ୍ତୁ ଚାକିରି ମ୍ୟାଡ଼ାମ ଜଏନ୍।
0: ଆଚ୍ଛା, ତେବେ ଆପଣଙ୍କର ମ୍ୟାଡ଼ାମ କୁହନ୍ତୁ, ଆପଣଙ୍କର ଶାଶୁଘର ଲୋକଙ୍କର କେତେ ଅବଦାନ ରହିଛି ଆପଣ ଏମିତି ଆସିକି ଗୋଟେ ଚାକିରି କରିବା, ଡକ୍ଟର ହବା, ମାନେ ସମୟ ବହୁତ କମ୍ ଦେଇପାରୁଥିବେ ଯେହେତୁ ବର୍ତ୍ତମାନ ପୁରୀରେ ବି ରହୁଛନ୍ତି?
2: ନିହାତି ଶାଶୁଘର ଲୋକଙ୍କର ମାନେ ଅବଦାନ ନଥିଲେ ଆମେ କୌଣସି ବି ଲେଡ଼ିଜ ମାନେ ଦି ଚାକିରି ପ୍ଲସ୍ ଘର ମ୍ୟାନେଜ୍ କରିବା ବହୁତ ମୁସ୍କିଲ। ଶାଶୁ ତ ପାଖରେ ରୁହନ୍ତି ଆମର, ଆଉ ସେ ଯେତେବେଳେ ମାନେ ପୁଅ ହେଲା, ପୁଅ ଜନ୍ମ ହେଲା ବି ସେ ତାର ସବୁ କଥା ପ୍ରାୟ ବୁଝୁଥିଲେ, ତାକୁ ଖୁଆଇବା ପିଆଇବା, ଏବେ ସୁଦ୍ଧା ବି ମାନେ ତାକୁ ସବୁବେଳେ ନଜର ଦେଇକି ରହିଥାଉଛନ୍ତି, ଆଉ ଆମେ ସେଇଥିପାଇଁ ନିଶ୍ଚିନ୍ତ ହେଇକି ବି କାମ କରିପାରୁ,
0: ମାନେ କାମ କରିପାରୁ ଯେ ଆପଣ ଜାଣିଛନ୍ତି ଯେ ନାଇଁ ଘରେ କେହି ଜଣେ ଅଛି ମୋ ଛୁଆକୁ ଯେ।
2: ନିହାତି ନିହାତି, ସେ ତ ନିଶ୍ଚିନ୍ତ।
0: ଯେମିତିକି ସାର୍ କହିଲେ କି ମ୍ୟାଡ଼ାମ ପ୍ରଥମ ଓପିଏସ୍ସି କ୍ଲିୟର କରିଥିବା ମାନେ ଆୟୁର୍ବେଦ କ୍ଷେତ୍ରକୁ ଆସିଥିବା ମହିଳା ଡକ୍ଟର, ତ ସାର୍ ଆପଣଙ୍କୁ ସେଇ ସମୟରେ କେମିତି ଲାଗିଥିଲା?
1: ମତେ ତ ବହୁତ ଖୁସି ଲାଗିଥିଲା ଯେ ଆମେ ଥ୍ରୁ ଓପିଏସ୍ସି ଆସିଛୁ,
0: ପ୍ରଥମେ ମ୍ୟାଡାମ ନା ଆପଣ?

0: ଅବଭିୟସ୍ଲି ସବୁବେଳେ ପୋଷ୍ଟ ଗ୍ରାଜୁଏଟ୍ ପାଇବାରେ ମ୍ୟାଡ଼ାମ୍ ଆଗେ ମ୍ୟାଡ଼ାମ୍ ପିଜି ପାଇଲେ, MD କଲେ, MS କଲେ, ତାଙ୍କର 1.5 ବର୍ଷ ପରେ ମୁଁ ପିଜି ପାଇଲି।
1: ତାଙ୍କର ସବୁ ମାନେ ସାହାଯ୍ୟ ରହିଛି। ସତ କଥା କହିବାକୁ ଗଲେ ମାନେ ମୁଁ ଗୋଟେ କଥା କହିବି ଆଜି ଯେ ମୋ ପାଇଁ ମୋ ବାପା ମା ସ୍ୱପ୍ନ ଦେଖିଥିଲେ ଯେ ମୋ ଝିଅକୁ ମାନେ ଇଏ କରେଇବୁ, କୋଉଠି ଗୋଟେ ବଡ଼ ମାନେ ଇଏରେ କରେଇବୁ, ତାର ଭବିଷ୍ୟତ ଇଏ ହବ। କିନ୍ତୁ ସ୍ୱପ୍ନ ସିନା ସେ ଦେଖିଛନ୍ତି, କିନ୍ତୁ ପୁରଣ ସବୁଯାକ ସାର କରେଇଛନ୍ତି।
2: ବହୁତ ବଢିଆ କଥା। ପ୍ରକୃତରେ ଗୋଟେ ଝିଅକୁ ଆଉ କଣ ଦରକାର ଥାଏ, କେବଳ ଗୋଟେ ମାନେ ବୁଝିପାରୁଥିବା ଗୋଟେ ଜୀବନ ସାଥୀଟେ, ଯିଏକି ମନ ବୁଝିପାରୁଥିବ, ଆଖି ଦେଖି ଓଠର କଥାକୁ ପଢି ପାରୁଥିବ, ସେଇଭଳିଆ ଗୋଟେ ଜୀବନ ସାଥୀ ନିହାତି ରୂପେ ଦରକାର ପଡେ।

0: ମାନେ ବାପା ମା ଆପଣଙ୍କର ହାତ ଧରି ଚାଲି ଶିଖେଇଛନ୍ତି ସତ, କିନ୍ତୁ ସାର
1: ସତ,
0: ଆପଣଙ୍କୁ ବାଟ ଦେଖେଇଲେ ଆଗକୁ।
1: ସେଇଟା ସତ କଥା।
0: ଯାହା ହଉ, ବହୁତ ସୁନ୍ଦର କଥା। ମାନେ ଗୋଟେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ହିଁ ଏମିତି ହବା ଉଚିତ ଯେମିତିକି ପରସ୍ପରକୁ ବୁଝିପାରୁଥିବେ। ପ୍ରଥମେ ଗୋଟେ ଜୀବନସାଥୀ ହବା ପୂର୍ବରୁ ଗୋଟେ ଭଲ ସାଙ୍ଗ ହେଇପାରୁଥିବେ, ଯାହା ସହିତ ଆମେ ଆମ ମନର କଥାକୁ ଭଲ ଭାବେ ମାନେ ମନ ଖୋଲିକି ପ୍ରକାଶ କରିପାରିବା। ଆଚ୍ଛା, ତେବେ ସ୍ୱାସ୍ଥ୍ୟକର ଆଉ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆୟୁର୍ବେଦ କ'ଣ ବାର୍ତ୍ତା ଦିଏ?
1: ମୁଁ ତ କହିବି ଆୟୁର୍ବେଦ ଠୁ ଭଲ ଆଉ ମାନେ ସେମିତି କିଛି ସାଇନ୍ସ ହିଁ ନାହିଁ। ଯେମିତିକି ଆମର ଆୟୁର୍ବେଦ ଖାଲି ମାନେ ମେଡ଼ିସିନ କି ଟ୍ରିଟମେଣ୍ଟକୁ ନେଇକି ନୁହଁ, ଏଟା ମାନେ ଆମର ମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା, ଇଭିନ୍ ସିଜନାଲ ଭେରିଏସନରେ ବି ଆମେ କ'ଣ କରିବା, ସେ ସବୁ ଜିନିଷ ବିଷୟରେ ଆମକୁ ଆୟୁର୍ବେଦରୁ ଆମେ ମାନେ ନଲେଜ ପାଇପାରିବା। ଇଭିନ୍ ଆମର ଆୟୁର୍ବେଦରେ ବି ବର୍ଣ୍ଣନା ଅଛି ଯେ ଗୃହସ୍ଥ ଜୀବନ, ତାକୁ ବି କେମିତି ଆମେ ଚଲେଇ ପାରିବା। ଆମେ ଯାହା ଯେହେତୁ ଡାକ୍ତର ଲୋକ, କେଉଁ ଜିନିଷ ଭଲ କେଉଁ ଜିନିଷ ମନ୍ଦ, କେଉଁ ଜିନିଷର କେତେବେଳେ ଇମ୍ପୋର୍ଟାନ୍ସ ଅଛି, କେଉଁ ଜିନିଷ କେବେ କ'ଣ କରିବା କଥା, ଏସବୁ ଜିନିଷକୁ ଆମେ ନିଜ ପାଠରୁ ହିଁ ପାଇଯାଉଛୁ ପ୍ରାୟ। ତ ନିହାତି ଭାବରେ ଆୟୁର୍ବେଦର ଅବଦାନ ଅଛି। ଆମେ କାଉନସିଲର ନହେଲେ ବି ଆମେ ମାନେ ଡାକ୍ତର ହିସାବରେ, ଡାକ୍ତରୀ ପେଶାର ଗୋଟେ ପାର୍ଟ ସେଟା ଯେ ପେସେଣ୍ଟକୁ କାଉନସିଲିଂ ନିହାତି ଦରକାର, ଆଉ ଆମେ ବି କାଉନସିଲିଂ କରୁଛୁ ପ୍ରାୟ। ଏଇ ଯେଉଁ ଇନଫର୍ଟିଲିଟି ପେସେଣ୍ଟ ଗୁଡ଼ାକ ବି ଯେତେବେଳେ ଆସୁଛନ୍ତି, ମାନେ ବେଳେବେଳେ ହର୍ମୋନାଲ ଯେଉଁ ଇମ୍ବାଲାନ୍ସ ରହୁଛି, ସେଥିପାଇଁ ଆମକୁ ମାନେ ମୋଷ୍ଟ ଅଫ୍ ଦି ଟାଇମ୍ ତାଙ୍କୁ ଅଲଗା ଅଲଗା କାଉନ୍ସିଲ।

0: କାଉନସିଲିଂ କରିବାକୁ ପଡ଼େ। କେମିତି ସେମାନେ ମାନେ ପରସ୍ପର ଖୁସିରେ ରହିବେ ଯଦ୍ୱାରା ତାଙ୍କର ହରମୋନାଲ ଚେଞ୍ଜେସ୍ ଉପରେ କିଛି ଏଫେକ୍ଟ ନ ପଡ଼ିବ।
1: ଦୁଇ ଜଣଙ୍କ ମଧ୍ୟରେ କେଉଁ କେଉଁ ଗୁଣ ଆପଣଙ୍କୁ ବହୁତ ଆକର୍ଷିତ କରିଥିଲା ପ୍ରଥମେ ସାର୍ଙ୍କଠୁ ପଚାରିବି, ସାର୍ଙ୍କଠୁ ଜାଣିବି।
2: ମ୍ୟାଡ଼ାମ ବହୁତ ସିମ୍ପଲ, ଆଉ ତାଙ୍କ ସିମ୍ପ୍ଲିସିଟି ଆଉ ତାଙ୍କର କେୟାରିଂ, ଏଇ ଗୁଣ ଗୁଡ଼ା ସବୁବେଳେ ମୁଁ ଇଏ କରେ, ଆପ୍ରିସିଏଟ୍ ବି କରେ। ତାଙ୍କର ସବୁଠୁ ବଡ଼ ଗୁଣ ହେଲା ସିମ୍ପ୍ଲିସିଟି, ଆଜି ପର୍ଯ୍ୟନ୍ତ କେବେ କୌଣସି ଜିନିଷର ଡିମାଣ୍ଡ ନାହିଁ,
1: ମାନେ ନୋ ଡିମାଣ୍ଡିଂ ୱାଇଫ୍, ମାନେ ଏଇଟା ଗୋଟେ କହିପାରିବା ବରଦାନ। ତାହେଲେ ମ୍ୟାଡ଼ାମ ଆପଣଙ୍କୁ କୁହନ୍ତୁ କେଉଁ ଗୁଣ ଆପଣଙ୍କୁ ବହୁତ ଆକର୍ଷିତ କରିଛି।
0: ସାର୍ଙ୍କର ସବୁଠୁ ମୋତେ ଭଲ ଲାଗେ ତାଙ୍କର ଗୁଣଟି ହେଲା ଯେ ହି ଇଜ୍ ଭେରି ଆଟାଚ୍ ଟୁ ହିଜ୍ ଫ୍ୟାମିଲି, ମାନେ ପରିବାର ପ୍ରତି ତାଙ୍କର ଯେଉଁ ମାନେ ଭାବନା ରହିଛି, ଯେଉଁ ସେ ତାଙ୍କ ଫ୍ୟାମିଲି ପ୍ରତି ଯେତିକି ମାନେ ଇଏ ରହିଛି, ସେଇ ଗୁଣଟା ହିଁ କହିବାକୁ ଗଲେ ମୋତେ ସବୁଠୁ ଭଲ ଲାଗେ। ଆଉ ସବୁବେଳେ ଘରେ ହସଖୁସି ଚାଲିଥିବ, ମାନେ ପରିବାର ତାଙ୍କର ଏକାଠି ହେଇଗଲେ ସମସ୍ତେ ମିଶିକି ବହୁତ ମଜା ହୋହାଲ୍ଲା କରନ୍ତି, ତ ମୋତେ ସେଇ ଜିନିଷଟା ବହୁତ ଭଲ ଲାଗେ ତାଙ୍କର। ଆଉ ଆଉ ଗୋଟେ ଜିନିଷ ତାଙ୍କର ବି ଅଛି ଯେ ଗୁଣ, ସେଇଟା ବି ବହୁତ ଭଲ ଗୁଣଟା। କେତେବେଳେ ମୁଁ ଯଦି କେଉଁ କାହା ବିଷୟରେ କହିବି, ଘରେ ଯେମିତି ଗୋଟେ ବଡ଼ ଲୋକ ଯେମିତି ତାଗିଦ କଲା ଭଳିଆ, ସେ ଆଗ କହିବେ ମୋରି ଭୁଲଟାକୁ ଆଗ ଦେଖିବେ, ତମେ କୋଉଠି ଭୁଲ କରିଦେଇନ ତ, ତାପରେ ଅନ୍ୟ ଲୋକକୁ କହିବା।
1: ବହୁତ ବଢିଆ, ଏଇଟା ଗୋଟେ ମାନେ ଯେମିତି କୁହନ୍ତି ବାପା ମାଙ୍କ ଭଳିଆ ଗୋଟେ ଜିନିଷଟା ହେଇଗଲା, ମାନେ ଆମ ବାପା ମା ଯେମିତି କୁହନ୍ତି। ତେବେ ଆପଣ ଦୁଇ ଜଣଙ୍କ ମଧ୍ୟରେ କେବେ ମତଭେଦ ହେଇଛି କି? କାରଣ ଦାମ୍ପତ୍ୟ ଜୀବନ ମାନେ କଳି ଝଗଡା ରାଗ ରୁଷ ସବୁ ଥାଏ, ମାନେ ପ୍ରେମ ଯେତିକି ଝଗଡା ବିଷୟ
2: ସବୁ
0: ବହୁତ ମତଭେଦ ହୁଏ। କିନ୍ତୁ
2: ଗୋଟେ ପ୍ରଫେସନରେ ରହିଲେ ତାଙ୍କର ଚିନ୍ତାଧାରା ମୋ ଚିନ୍ତାଧାରା ସବୁବେଳେ ଯେ ମ୍ୟାଚ୍ କରିବ ସେମିତି ମାନେ ନଥାଏ, ତେଣୁ ସବୁବେଳେ କିଛି ନା କିଛି ରିଲେଟେଡ୍ ଟୁ ପ୍ରଫେସନ ଆଉ ଇଏକୁ ନେଇକି ସବୁବେଳେ କିଛି ନା କିଛି
0: ସବୁବେଳେ ଆମର ରହେ।
1: ଆଚ୍ଛା, ମାନେ ଚିନ୍ତାଧାରା ଭିନ୍ନ ଭିନ୍ନ, ଆମର ଯେମିତି କଥାରେ ଅଛି କି
2: ରିଲେଟେଡ୍ ଟୁ ପ୍ରଫେସନ
1: ଅପୋଜିଟ୍ ଆଟ୍ରାକ୍ଟ, ତ ଅପୋଜିଟ୍ ଜିନିଷ ହେଲେ ହିଁ ସେ ଜିନିଷଟା ଆଟ୍ରାକ୍ସନ ଅଧିକା ବଢିଥାଏ ଆଉ ପ୍ରେମ ବି ଅଧିକ ବଢିଥାଏ।
0: ଆମେ ବି ସେଇଟା ହେଇଥିବ ମୁଁ ଯାହା ଭାବୁଛି।
1: ଆଚ୍ଛା, ଆମେ ଯଦି ଆମେ ଦେଖିବା ଆପଣ ଦୁଇ ଜଣଙ୍କର ପ୍ରଫେସନକୁ ଯଦି ଦେଖିବା, ତେବେ ମ୍ୟାଡାମଙ୍କ ପଦବୀ ଅଧିକ ଟିକେ ଅଛି ନା
2: ନାହିଁ? କ୍ଲାସ ରେ ଥିଲାବେଳେ ମାର୍କ ଏକ୍ସାମିନେସନ ସବୁବେଳେ ଆଗରେ ଥିଲେ, ଆଉ ମୁଁ ବ୍ୟାକ୍ ବେଞ୍ଚର ଥିଲି। କିନ୍ତୁ ଗୋଟିଏ ଜାଗାରେ ସେ ଓଡ଼ିଶା, ଅବଶ୍ୟ ସେ ସମୟ ଯଦି ସାୟଦ ପୁରୀରେ ପିଜି ନ ହେଇଥାନ୍ତା, ସେ କେଉଁଠି ଭଲ ଜାଗାରେ ଆଉ ଟିକେ ନ୍ୟାସନାଲ ଇନଷ୍ଟିଚ୍ୟୁଟରେ ପାଇଥାନ୍ତେ, ତ ସେ ଆଉ ଚେଷ୍ଟା ବି କଲେନି, ତେଣୁ ପୁରୀରେ ମିଳିଗଲା, ପୁରୀରେ ରହିଗଲେ। ତାପରେ ପୋଷ୍ଟ ଗ୍ରାଜୁଏଟ୍ ପରେ ଚାକିରି ସେ ଆଗେ କଲେ, ପୋଷ୍ଟରେ ଅବଭିୟସ୍ଲି ପ୍ରଫେସର ଅଛନ୍ତି, ମୁଁ ଆସୋସିଏଟ୍ ପ୍ରଫେସର ଅଛି।
1: ତ ଏଇଠି ଯଦି ଦେଖିବା କି ଗୋଟେ ଥାଏ ମେଲ୍ ଇଗୋ, ତ ମ୍ୟାଡାମ ଯେହେତୁ ମାନେ ପ୍ରଫେସର, ଆପଣ ଆସୋସିଏଟ୍ ପ୍ରଫେସର, ସେମିତି
2: ସେଇଟା କେବେ ବି ଆସିନି, ଆଜି ତକ୍ ବି ଆସିନି। କାରଣ ମୁଁ ଚାହେଁ ଯେ ଯୋଉଠି ବି ରୁହନ୍ତୁ, ସେ ଯାହା ଯୋଉଠି ରହିଲେ ବି ମୋ ସାଙ୍ଗରେ ହିଁ ରହିବେ। ଆଉ ରିଲେଟେଡ୍ ଟୁ ଏଇଥିପାଇଁ ଲାଗେନି, କାହିଁକି ମେ ବି ୱାର୍କିଂ ଆଜ୍ ଏ ପ୍ରଫେସର, ବଟ୍ ଆଇ ଆମ୍ ଲିଭିଂ ଆଜ୍ ଏ ପ୍ରଫେସର,
0: ସେଇଟା ତ ନିଶ୍ଚିନ୍ତ,
2: ତେଣୁ ମୋତେ କେବେ ଲାଗେନି। ସେ ଘରର ହୋମ୍ ମିନିଷ୍ଟର ଆଉ ମୁଁ ଫାଇନାନ୍ସ ମିନିଷ୍ଟର,
0: ସେ ହିଁ କହିଥିଲେ ବୋଲି ଆମେ କରୁ। ଆମେ ଆଗରୁ ପ୍ରାୟ ମୋଷ୍ଟ ଅଫ୍ ଦି ଟାଇମ୍, ଏବେ କେବେ କେବେ ଗିଫ୍ଟ ଦିଆନିଆ ବେଳେ ବୋଧେ, ନହେଲେ ଆନିଭର୍ସରୀ ହେଲା କି ଜନ୍ମଦିନ ହେଲା, ଆମେ ଯେତେବେଳେ ଷ୍ଟାର୍ଟିଂ ଘର କଲୁ, ନୂଆ କରି ଇଏ କଲୁ, ଆମେ ଯେହେତୁ ଘରୁ ଏମିତି ଜିନିଷପତ୍ର ଆମେ କିଛି ନେଇନଥିଲୁ, ନୂଆ କରି ସବୁ ଜାଗାରେ ଇଏ ଷ୍ଟାର୍ଟ କଲୁ ନା, ତ ଆମେ ଜନ୍ମଦିନରେ ହେଲା କି ଆନିଭର୍ସରୀରେ ହେଲା, ଆମେ କେଉଁଥର ଫ୍ରିଜ୍ କିଣିବୁ, କେଉଁଥର ୱାସିଂ ମେସିନ୍ କିଣିଲୁ, ମାନେ ଆମେ ସେମିତି କରିକି ଇଏ
1: କଲୁ। ବହୁତ ବଢିଆ ଜିନିଷଟି ଏଇଟା। ଆମକୁ ଯେଉଁ ଦମ୍ପତିମାନେ ମଧ୍ୟ ଶୁଣୁଛନ୍ତି, ସେମାନେ ମଧ୍ୟ ନିଜ ଦୈନନ୍ଦିନ ଜୀବନରେ ଏଇ ଟ୍ରିକ୍ଟା ଆପ୍ଲାଏ କରନ୍ତୁ, ଦେଖିବେ ଆପଣଙ୍କ ଘରର ଜିନିଷ ମଧ୍ୟ ପଳେଇ ଆସିବ ଆଉ ଗିଫ୍ଟ ମଧ୍ୟ କିଣା ପୂରଣ ହେଇଯିବ। ଆପଣ ଦୁଇ ଜଣ ପେଶାରେ ଡାକ୍ତର ଅଛନ୍ତି, ମାନେ ଆୟୁର୍ବେଦିକ ଡାକ୍ତର ଅଛନ୍ତି, ତାହେଲେ ଘରେ ଆପଣଙ୍କର ଏଇ ଯୋଉ ସ୍ୱାସ୍ଥ୍ୟ ଭଙ୍ଗ ରୁଲ୍ଟା କିଏ ବେଶୀ ଭାଙ୍ଗେ, ମାନେ ମାନେନି କି?
2: ମୁଁ ଭାଙ୍ଗେ,
1: ଯେମିତିକି ଉଦାହରଣ, ଗୋଟେ
2: ଉଦାହରଣ ଏକ୍ସାମ୍ପଲ, ମ୍ୟାଡାମ ପୁଅକୁ ପୁରା ମାନେ ବହୁତ ପୋଛାପୋଛି ସବୁ କରିକି ରଖନ୍ତି, ଆଉ ମୁଁ ଲୁଚେଇକି ନେଇକି ସି ବିଚ୍ରେ ପୁଅକୁ ଗଡ଼େଇ ଦେଇକି ପଳାଇ।
1: ବର୍ତ୍ତମାନ ତ ଆପଣ ଦୁଇ ଜଣଙ୍କ ସହିତ ବହୁତ ସମୟ ଆମେ କଥା ହେଲେ ଆଉ ଅନେକ ଗୁଡ଼ିଏ କଥା ମଧ୍ୟ ଜାଣିଲେ, ତେବେ ବର୍ତ୍ତମାନ ଦେଖିବା ଯେ ଆପଣ ଦୁଇ ଜଣ ପରସ୍ପରକୁ କେତେ ଜାଣିଛନ୍ତି।

0: ବଟ୍ ପ୍ରଥମ ପ୍ରଶ୍ନ ସାର୍ଙ୍କୁ ରହିବ ଯେ ମ୍ୟାଡ଼ାମଙ୍କର ଜନ୍ମ ତାରିଖ କେତେ?
1: 7 June 1979
0: ମ୍ୟାଡ଼ାମ ଠିକ୍ ଅଛି,
2: ଠିକ୍ ଅଛି।
0: ତେବେ ମ୍ୟାଡ଼ାମଙ୍କୁ ପ୍ରଶ୍ନ ଯେ ସାର୍ଙ୍କର ଜନ୍ମ ତାରିଖ?
2: May 2।
0: ସାର୍ ଠିକ୍ ଅଛି, ତାହେଲେ ସାର୍ଙ୍କୁ ପ୍ରଶ୍ନ ରହିବ ଯେ ଆପଣଙ୍କର ବିବାହ ବାର୍ଷିକ
1: କମ୍ବିନେସନ କରିକି ପିନ୍ଧିବାକୁ ତାଙ୍କୁ ଟିକେ ଭଲ ଲାଗେ।
0: ଆଚ୍ଛା ମ୍ୟାଡ଼ାମ ଠିକ ଅଛି ନା ନାହିଁ?
2: ପ୍ରାୟ ଠିକ ଅଛି।
0: ତାହେଲେ ମ୍ୟାଡ଼ାମଙ୍କୁ ପ୍ରଶ୍ନ ଯେ ସାର୍ଙ୍କର ପ୍ରିୟ ଖାଦ୍ୟ କ'ଣ?
2: ଆକ୍ଚୁଆଲି ସାର୍ଙ୍କର ପ୍ରିୟ ଖାଦ୍ୟ କହିଲେ ସେ ସେମିତି କିଛି ବି ଏମିତି ବିଶେଷ ଖାଦ୍ୟ ଆଇ ଥିଙ୍କ ନାହିଁ, କାହିଁକି ନା ଯାହା ଦେଲେ ବି ସେ ଘରେ ଖାଇଦିଅନ୍ତି। ଆଉ ବେଳେବେଳେ ତାଙ୍କ ଇଚ୍ଛା ହେଲେ ମନ ଭରି ନନଭେଜ ଖାଇବେ, ନହେଲେ ଭାତ ଡାଲମା, ଭାତ ଡାଲି ଆଳୁ ଭର୍ତ୍ତା, ଏଗୁଡ଼ାକ ବି ତାଙ୍କର ବହୁତ ପ୍ରିୟ। ଫଳରେ ଲିଚୁ।
0: ସାର୍ ଠିକ୍ ଅଛି।
1: ଆଜ୍ଞା ମ୍ୟାଡ଼ାମ,
0: ତାହେଲେ ସାର୍ କୁହନ୍ତୁ ବର୍ତ୍ତମାନ ମ୍ୟାଡ଼ାମଙ୍କର ପ୍ରିୟ ମାନେ ବୁଲିବା ଜାଗା ଯୋଉଟାକି ମ୍ୟାଡ଼ାମଙ୍କୁ ବହୁତ ଭଲ ଲାଗେ ଆଉ ବାରମ୍ବାର ଗଲେ ବି ମ୍ୟାଡ଼ାମଙ୍କ ମନ ପୂରେନି।
1: ମ୍ୟାଡ଼ାମ ରାଜସ୍ଥାନରେ ଥିଲୁ, ମ୍ୟାଡ଼ାମ କହିଲେ ଚାଲ କୁଆଡେ ଗୋଟେ ବୁଲିବାକୁ ଯିବା, ନା ଠିକ ଅଛି ଚାଲ ଦ୍ୱାରକା ଯିବା, କିନ୍ତୁ ମ୍ୟାଡ଼ାମଙ୍କର ଗୋଟେ ସ୍ୱପ୍ନ ଅଛି ଯେ ସେ ଆଲାସ୍କା ଯିବେ ବୋଲି। ଯଦି ଯଦି କେବେ ମୋ ଦ୍ୱାରା ହେଇପାରିଲା ତ ସେଇଟା ନିଶ୍ଚିତ ଚେଷ୍ଟା
0: କରିବି।
1: ମ୍ୟାଡ଼ାମ ଧର୍ମରେ ରୁହନ୍ତି ଆଉ ମୁଁ କର୍ମରେ ରୁହେ।
0: ବହୁତ ବଢିଆ, ମାନେ ଗୋଟେ କହିପାରିବା ଯଦି ଦାମ୍ପତ୍ୟ ଜୀବନକୁ ସନ୍ତୁଳନ କରିବା ପାଇଁ ଚାହୁଁଛନ୍ତି ତେବେ ଧର୍ମ କର୍ମ ଉଭୟ ଆବଶ୍ୟକ। ବହୁତ ବଢିଆ ଜିନିଷ। ତେବେ ଉଭୟଙ୍କ ଜୀବନରେ ଏମିତି ଗୋଟେ ସ୍ମରଣୀୟ ଦିନ ଅଛି ଯୋଉଟା ଆପଣ ଆମ ସହିତ ଏବଂ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ବାଣ୍ଟିବା ପାଇଁ ଚାହିଁବେ, ଯୋଉଟାକି ଆପଣଙ୍କୁ ଯେବେ ବି ମନେ ପଡେ ଆପଣ ଦୁଇ ଜଣଙ୍କ ଆଖିରେ ଟିକେ ଲୁହ ନେଇ ଆସି, ମାନେ ଦୁଃଖର ନୁହେଁ ବରଂ ଖୁସିର।
1: ମୋ ପୁଅ ଯୋଉଦିନ ଜନ୍ମ ହେଇଥିଲା।
0: ଆଚ୍ଛା ପୁଅ ଯୋଉଦିନ ଜନ୍ମ ହେଇଥିଲା,
1: ବହୁତ ବଡ ଦିନ ଆମ ପାଇଁ ଥିଲା, ଆମ ଲାଇଫର ସବୁଠୁ ବେଷ୍ଟ ପ୍ରେସିୟସ ଡେ ଥିଲା ଆମ ପାଇଁ। ଆଉ ଯୋଉଦିନ କି ଆମ ଆୟୁର୍ବେଦର ଭଗବାନ ଧନ୍ୱନ୍ତରୀଙ୍କର ପୂଜା ଥିଲା, ଧନ୍ୱନ୍ତରୀ ସେଇଦିନ ହିଁ ମୋ ପୁଅ ଜନ୍ମ ହେଇଥିଲା।
0: ଆପଣଙ୍କ ଦୁଇ ଜଣଙ୍କ ଜୀବନରେ ଗୋଟେ ଜିନିଷ ମୁଁ ଦେଖିଲି, ସଂଯୋଗ ବହୁତ ମାନେ ଅଛି, ମାନେ ଯେମିତି ଆପଣ କହିଲେ ମୁଁ ଆଉ କର୍ମ ମିଶିକି ଅଛି, ତ ସେଇଥିପାଇଁ ବୋଧ ହୁଏ ଗୋଟେ ସଂଯୋଗ, ବଡ଼ ସୁନ୍ଦର ସଂଯୋଗ ସବୁ ରହିଛି। ଶେଷରେ ଗୋଟେ ପ୍ରଶ୍ନ ରହିବ, ଯଦି ଆପଣ ଦୁଇ ଜଣଙ୍କୁ ପଚରାଯାଏ ଯେ ଆପଣଙ୍କ ଜୀବନସାଥୀକୁ ଆପଣ ଆୟୁର୍ବେଦର କେଉଁ ଏକ ମେଡିସିନ ରୂପେ ବର୍ଣ୍ଣନା କରିବେ ଆଉ କାହିଁକି, ତାହେଲେ ଉତ୍ତର ଆପଣ କ'ଣ ଦେବେ?
1: ମୁଁ ମ୍ୟାଡ଼ାମଙ୍କୁ ମୋ ଲାଇଫର ଗୋଟେ ଆମ ଲାଇଫରେ ଗୋଟେ ରସାୟନ ବୋଲି ଗୋଟେ ଜିନିଷ ଅଛି ଯୋଉଟାକି ଲାଇଫକୁ ବହୁତ ଆଗକୁ ନିଏ, ଲଙ୍ଗଜିଭିଟି ବଢ଼ାଏ ଆଉ ଇଏ କରେ। ତେଣୁ ମ୍ୟାଡ଼ାମ ସବୁବେଳେ ଏତେ ଘରକୁ ସନ୍ତୁଳିତ ଆଉ ଇଏ କରେ ତ ଲାଇଫ ବଢ଼ିବ ହିଁ ବଢ଼ିବ, ଆଉ ସେ ଜୀବନ ଶୈଳୀଟାକୁ ପୁରା ପରଫେକ୍ଟଲି ଘରେ ମେଣ୍ଟେନ୍ କରୁଛନ୍ତି। ତେଣୁ ମୁଁ କହେ ଯେ ମ୍ୟାଡ଼ାମ ନିହାତି ମୋ ଲାଇଫର ଗୋଟେ ରସାୟନ ବଢ଼ାଏ।
0: ତାହେଲେ ମ୍ୟାଡ଼ାମ ବର୍ତ୍ତମାନ ଆପଣ କୁହନ୍ତୁ ଆପଣ କ'ଣ କହିବେ?
2: ଯେତେ ବି ଲାଇଫରେ ଅପ୍ସ ଆଣ୍ଡ ଡାଉନ୍ସ ଅଛି, ଯେତେ ବି ଆସିଛି ସେ କେବେ ବି ହାତ ଛାଡ଼ି ନାହାନ୍ତି, ସବୁବେଳେ ସାହାଯ୍ୟ କରିଛନ୍ତି ମୋତେ, ସବୁବେଳେ ଆଗେଇ ନେଇଛନ୍ତି, ତ ମୋ ପାଇଁ ତ ସେ ସବୁ ପ୍ରକାର ରସାୟନ ଅମୃତ ସବୁ କିଛି।
0: ତଥାପି ଗୋଟେ ପର୍ଟିକୁଲାରଲି କିଛି ଆପଣଙ୍କର ଆୟୁର୍ବେଦରେ ଗୋଟେ ଥିବ ମେଡିସିନ ଯୋଉଟାକି ଆପଣ ନା ନେଇପାରିବେ?
2: ଗୁଡୁଚି, ଅଶ୍ୱଗନ୍ଧା।
0: ବହୁତ ବଢିଆ କଥା। ତେବେ ଆପଣ ଦୁଇ ଜଣଙ୍କ ସହିତ ଆଜି କଥା ହେଇକି ବହୁତ ବଢିଆ ଲାଗିଲା, ଆଉ ସମୟ କେତେବେଳେ ବି ବିତିଗଲା ମୁଁ ଜାଣିପାରିଲିନି। ତେବେ ଶେଷରେ ପଚାରିବା ପାଇଁ ଚାହିଁବି, ଆମକୁ ଶୁଣୁଥିବା ଶ୍ରୋତା ବନ୍ଧୁ ମାନଙ୍କୁ କଣ କହିବା ପାଇଁ ଚାହିଁବେ ବା କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ମ୍ୟାଡ଼ାମ ଏଇ ଯୋଉ ଧର୍ମ କର୍ମ କଥା କହିଲେ ଆପଣ, ମାନେ ମୁଁ ଜଗନ୍ନାଥଙ୍କ ପାଖରେ ଏତିକି ଖାଲି ଇଏ କରିବି, ମ୍ୟାଡ଼ାମ ଯେତେବେଳେ ପୁରୀରେ ପିଜି କରୁଥିଲେ ସେତେବେଳେ ଠୁ ନେଇ ଜଗନ୍ନାଥ ଆମ ପାଖରେ ଆଶୀର୍ବାଦ ରଖିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ଆମେ ଏଇଠି ବାହା ହେଇଛୁ, ଏଇଠି ଆସିକି ଭଗବାନଙ୍କ ଦୟାରୁ ଦୁଇ ଜଣ ଆସି ପୁରୀରେ ରହିଛୁ, ଭଗବାନଙ୍କ ଦୟାରୁ ଭଗବାନ ଆମକୁ ଏଇଠି ରଖେଇଛନ୍ତି, ଘର କରେଇଛନ୍ତି, ଜାଗା ଦେଇଛନ୍ତି, ସବୁ କରେଇଛନ୍ତି। ତେଣୁ ମାନେ କହିବାକୁ ଗଲେ ପୁରୀର ସ୍ଥାୟୀ ବାସିନ୍ଦା ଭଳିଆ ରଖିଛନ୍ତି, ଆମକୁ କରେଇ ଦେଇସାରିଲେଣି। ତ ଲାଷ୍ଟକୁ ଏତିକି ଖାଲି ଧନ୍ୟବାଦ ଦେବି ଭଗବାନ ଜଗନ୍ନାଥଙ୍କ ପାଖରେ, ତାଙ୍କ ଯୋଗୁଁ ଆମେ ଦୁଇ ଜଣ ଆଜି ଆମେ ଦି ଜଣ ପୁରୀ ଆସିଲା ପରେ 2018
2: ପୁଅ ଜଗନ୍ନାଥ ପଶ୍ଚିମ ପୂର୍ବ ପଶ୍ଚିମ
0: ମାନେ ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା,
1: ଆଜ୍ଞା ଆଜ୍ଞା,
0: ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶା ଆସିକି ଆମ ଉପକୂଳ ଓଡ଼ିଶାରେ ମିଶି ଯାଇଛନ୍ତି,
1: ଆଜ୍ଞା
0: ବହୁତ ବଢିଆ କଥା। ତେବେ ଆପଣ ଦୁଇ ଜଣ ଆସିଲେ ଆମ ସହିତ, ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ନିଜର

ଜୀବନଯାତ୍ରା ବିଷୟରେ ବାଣ୍ଟିଲେ, ଦାମ୍ପତ୍ୟ ଜୀବନୀ ବିଷୟରେ ବାଣ୍ଟିଲେ, ହସ ଖୁସି ସବୁ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣ ଦୁହିଁଙ୍କୁ ଅନେକ ଧନ୍ୟବାଦ। ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ନା, ଯେଉଁ ସମ୍ପର୍କରେ ସମ୍ମାନ ଥାଏ ସେ ସମ୍ପର୍କ ଅଧିକ ମଧୁର ହୋଇଥାଏ, ଯେଉଁ ସମ୍ପର୍କରେ ଭଲ ପାଇବା ଥାଏ ସେ ସମ୍ପର୍କରେ ହଜାରେ ଭୁଲକୁ ମଧ୍ୟ ଅଣଦେଖା କରାଯାଇପାରେ। ବ୍ୟସ୍ତତା ଭିତରେ ବି ସାଥୀ ପାଇଁ ସମୟ ଯିଏ କାଢି ନେଇପାରେ ସେ ସାଜିପାରେ ଉପଯୁକ୍ତ ଜୀବନସାଥୀ। ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମରେ ଆୟୁର୍ବେଦ ଡକ୍ଟର ଦମ୍ପତିଙ୍କ

0: ବ୍ୟସ୍ତତା ଭିତରେ ବି ସାଥି ପାଇଁ ସମୟ ଯିଏ କାଢି ନେଇପାରେ ସେ ସାଜିପାରେ ଉପଯୁକ୍ତ ଜୀବନସାଥୀ। ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମରେ ଆୟୁର୍ବେଦ ଡକ୍ଟର ଦମ୍ପତିଙ୍କ ଠାରୁ ପାଇଥିବା ବାର୍ତ୍ତା ସବୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ସାଜିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ନିଜର ମତାମତ ଆପଣ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ଆମ ଠିକଣା ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍ 752001। ରହୁଛି, ନମସ୍କାର।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ଉପସ୍ଥାପନାରେ ଥିଲେ ସଂଗମିତ୍ରା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଏହି ବିଜ୍ଞାପନ।

0: বৈদিক সেবা প্রাধিকরণ অধিনিয়ম 1987 ধারা 12 অনুসারে যোগ্য নাগরিক নিঃশুল্ক ন্যায়িক সহায়তা ন্যায়বন্ধু মোবাইল আপ এবং www.probono-toj.in রু প্রাপ্ত করিপারিবে।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
3: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ, କିଏ ଦେଲା,
2: କିଏ ଆଉ ଦବ ମା? ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 kg ନୁହଁ 10 kg ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
3: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 crore ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
5: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଏ ଗୀତଟି ଉଦୟଭାନୁ କଥାଚିତ୍ରରୁ।

0: ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଇ କିଛିଦିନ ତଳେ ବହିର ପୃଷ୍ଠା ଓଲଟୁ ଓଲଟୁ ଦେଖିଲି ଗୋଟେ ଜାଗାରେ ଲେଖା ହେଇଛି ଲୋ ରେବି ଲୋ ଚୁଲି ଲୋ ନିଆଁ। ଏହି ଗଳ୍ପଟି ଏହି ଯେଉଁ କଥାଟି କେଉଁଠାରୁ ଆସିଛି ଆପଣମାନେ ତ ନିଶ୍ଚୟ ଜାଣିପାରିଥିବେ। ହଁ ଶ୍ରୋତାବନ୍ଧୁ, ରେବତୀ ଗଳ୍ପ ଯାହା ଆଜି ବି ଆମମାନଙ୍କୁ ମନକୁ ଆନ୍ଦୋଳିତ କରିଥାଏ, ଓଡ଼ିଶାର ସେହି ଗଳ୍ପ ରେବତୀ ଯାହା ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ସେ ଓଡ଼ିଶାର ଜଣେ ବିଶିଷ୍ଟ ଲେଖକ, ଘରେ ଘରେ ସେ ପରିଚିତ। ସେ ମଧ୍ୟ ଥିଲେ ଓଡ଼ିଆ ଭାଷା ଆନ୍ଦୋଳନ ପୁରୋଧା ଏବଂ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ତାଙ୍କର ଯେଉଁ ଅବଦାନ ଥିଲା ତାହା ମଧ୍ୟ ଅତୁଳନୀୟ। ତାଙ୍କ ବିଷୟରେ ଆହୁରି ବହୁତ କିଛି ଜାଣିବା, କିନ୍ତୁ ଶୁଣିନେବା ଏ ଗୀତଟି ଏସ୍ ଜାନକୀ ଓ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ।
1: ଟିକେ ଲାଜ ଟିକେ ରୁଷା

ହଁ ଶ୍ରୋତା ବନ୍ଧୁ, ବ୍ୟାସକବି ଫକୀରମୋହନ ସେନାପତି 13 ଜାନୁଆରୀ 1843 ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ଅଧ୍ୟୟନ ମଧ୍ୟ କରିଥିଲେ। ଏହାପରେ ସେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ତାଙ୍କ ରଚିତ 4ଟି ଉପନ୍ୟାସ ଏକମାଣ ଆଠଗୁଣ୍ଠ, ମାମୁ, ପ୍ରାୟଶ୍ଚିତ, ଲଛମା, ଯାହାକି ସେତେବେଳର ଓଡ଼ିଶାର ସାମାଜିକ ଅବସ୍ଥାର ବାସ୍ତବ ରୂପକୁ ପରିଚୟ କରାଇଥିଲା। ସେଇଥିପାଇଁ ତ ତାଙ୍କୁ ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ବୋଲି କୁହାଯାଏ। ଏହି ମହାନ ଲେଖକ 1918 ମସିହା ଜୁନ୍ 14 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କୁ ଆକାଶବାଣୀ ପୁରୀ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଆଉ ତାଙ୍କ ଲେଖନୀ ମିଶ୍ରିତ ଲେଖା ସବୁ ଚିର ସବୁଜ ହୋଇ ରହିଛି ଆଉ ରହିଥିବ ମଧ୍ୟ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି, ତତେ ମୋ ରାଣ କଥା ଚିତ୍ରରୁ।

ଆତ୍ମା ଦ୍ୱାରା ଏହି ଦିନଟିକୁ ରକ୍ତଦାନ ଦିବସ ରୂପେ ଘୋଷଣା କରାଯାଇଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ପକ୍ଷରୁ ଏହି ବିଶ୍ୱ ରକ୍ତଦାନ ଦିବସର ମୂଳ ବିଷୟବସ୍ତୁ ରହିଛି ମାନବିକତାର ଏକ ବୁନ୍ଦା, ରକ୍ତଦାନ କରନ୍ତୁ, ଜୀବନ ରଖନ୍ତୁ। ହଁ ଶ୍ରୋତା ବନ୍ଧୁ, ଏହା ଏକ ଆହ୍ୱାନ ନୁହେଁ, ଏହା ଆମମାନଙ୍କୁ ମନେ ପକାଇ ଦିଏ ଯେ ରକ୍ତଦାନ ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା ଆମ ମାନବିକତା, ପରୋପକାର ଏବଂ ସାମାଜିକ ଦାୟିତ୍ୱବୋଧର ସବୁଠାରୁ ବଡ଼ ଉଦାହରଣ। ଆମେ ଦେଇଥିବା ରକ୍ତଟି କାହାର ନା କାହାର ଜୀବନରେ ନୂଆ ଆଶାର ସଞ୍ଚାର କରିଥାଏ ନିଶ୍ଚୟ। ଆଗକୁ ଏ ବିଷୟରେ ଆହୁରି ଅନେକ କଥା ହେବା, କିନ୍ତୁ ପୁଣି ପ୍ରଥମେ ଶୁଣିନେବା ଧୁନ୍ କଥାଚିତ୍ରର ଏହି ଗୀତଟି, ଉଦିତ ନାରାୟଣ ଓ ସୁନିଧି ଚୌହାନଙ୍କ କଣ୍ଠରେ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର, ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡକ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
2: ବିକାଶର ଧାରା ଓଡ଼ିଶା ସାରା।
3: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଏଇ ଟିକେ ପୂର୍ବରୁ କହୁଥିଲି ନା, ୱାନ୍ ଡ୍ରପ୍ ଅଫ୍ ହ୍ୟୁମ୍ୟାନିଟି ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍, ଅର୍ଥାତ୍ ମାନବିକତାର ଗୋଟିଏ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ହଁ ଶ୍ରୋତା ବନ୍ଧୁ, ଏହି ବର୍ଷ ଏହି ଅଭିଯାନର ଉଦ୍ଦେଶ୍ୟ କ'ଣ ରହିଛି? ବିଶ୍ୱବ୍ୟାପୀ ନିୟମିତ ଓ ସ୍ୱେଚ୍ଛାକୃତ ରକ୍ତଦାନର ନିରନ୍ତର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା, ଏଥିସହିତ ରକ୍ତ ଓ ପ୍ଲାଜମା ଦାନର ଜୀବନ ରକ୍ଷାକାରୀ ପ୍ରଭାବ ବିଷୟରେ ସଚେତନତା ବୃଦ୍ଧି କରିବା, ରକ୍ତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଆଲୋକପାତ କରିବା ଏବଂ ମାନବତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା। ହଁ ଶ୍ରୋତା ବନ୍ଧୁ, ଆମ ଯୁବପିଢ଼ି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନେ ନିହାତି ଭାବରେ ଏହି ବିଷୟକୁ ଆଗକୁ ନେବା ଜରୁରୀ, ଆଉ ଏହି ଅଭିଯାନରେ ସାମିଲ ହେବା ମଧ୍ୟ ନିହାତି ଜରୁରୀ। ଆଜି ଆକାଶବାଣୀ ପୁରୀ ତରଫରୁ ଆମେ ସମସ୍ତଙ୍କୁ ଆହ୍ୱାନ କରୁଛୁ, ଯୁବପିଢ଼ି ଆଗେଇ ଆସନ୍ତୁ, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ। ଆସନ୍ତୁ ନା ସମସ୍ତେ ମିଶି ସଂକଳ୍ପ ନେବା, ଆମ ରାଜ୍ୟରେ ରକ୍ତର ଅଭାବ ଯୋଗୁଁ କାହାର ଜୀବନହାନି ହେବାକୁ ଦେବା ନାହିଁ। ଏହି ଚିନ୍ତାଧାରା ସହିତ ଶୁଣିନେବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଦିଲ୍ କଥା ଚିତ୍ରରୁ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରସାରିତ ହେଉଛି 103.4 FM ଯୋଗେ। ଶ୍ରୋତାବନ୍ଧୁ, ଆଉ ଜଣେ ହିନ୍ଦୀ ଅଭିନେତାଙ୍କର ଆଜି ଜନ୍ମଦିନ, ଯାହାଙ୍କ ନାଁ ଭାରତ ଭୂଷଣ ଗୁପ୍ତା। ଜାଣିପାରୁନାହାନ୍ତି କିଏ? ଆମେ ସମସ୍ତେ ତାଙ୍କୁ ଭାରତ ଭୂଷଣ ଭାବରେ ଜାଣିଛୁ। 14 ଜୁନ୍ 1920 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ମିରଟରେ। 1941 ମସିହାରେ କିଦାର ଶର୍ମାଙ୍କର ସୁପରହିଟ୍ ଚଳଚ୍ଚିତ୍ର ଚିତ୍ରଲେଖାରେ ସେ ଆସିଥିଲେ ଏକ ଛୋଟ ଭୂମିକା ସହିତ, ଯେଉଁଥିରେ ସେ ତାଙ୍କର କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କ କ୍ୟାରିୟର ଆଗକୁ ବଢ଼ିପାରିଲା ନାହିଁ। ଏହାପରେ ସେ କିଦାର ଶର୍ମାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର 1948 ମସିହାରେ କରିଥିଲେ, ଯାହାର ନାଁ ଥିଲା ସୁହାଗରାତ। ସେହି ଚଳଚ୍ଚିତ୍ରଟି ମଧ୍ୟ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଏହାପରେ 1952 ମସିହାରେ ସେ ବିଜୟ ଭଟ୍ଟଙ୍କ ସଙ୍ଗୀତମୟ ରୋମାଣ୍ଟିକ୍ ଡ୍ରାମା ବିଜୁ ବାଉରାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଆଉ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ଲକ୍ବଷ୍ଟର ହୋଇଥିଲା, ଆଉ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ନୌସାଦଙ୍କ ଦ୍ୱାରା ଏହାର ସଙ୍ଗୀତ ଏବଂ ମହମ୍ମଦ ରଫିଙ୍କ ଦ୍ୱାରା ଏହାର ଗୀତଟି କଣ୍ଠଦାନ କରିଥିଲେ ମହମ୍ମଦ ରଫି। ତେବେ ଆସନ୍ତୁ ଏହି ଚଳଚ୍ଚିତ୍ରର ଏକ ଗୀତ ଶୁଣିନେବା।

ଶ୍ରୋତା ବନ୍ଧୁ, ଆମେମାନେ କଥା ହେଉଥିଲେ ଭରତ ଭୂଷଣଙ୍କ ବିଷୟରେ। ହଁ ଶ୍ରୋତା ବନ୍ଧୁ, ବିଜୁ ବାବରାୟା ଅଭିନୟ କରିଥିଲେ ଭରତ ଭୂଷଣ, ଆଉ ଏହି ଗୀତଟି ମଧ୍ୟ ତାଙ୍କ ଉପରେ ପିକ୍ଚରାଇଜେସନ୍ କରାଯାଇଥିଲା। କେବଳ ଏହି ଗୀତଟି ନୁହେଁ, ଏହି ବିଜୁ ବାବରା କଥାଚିତ୍ରର ଓ ଦୁନିଆ କେ ରଖନେ ୱାଲେ ସୁନ୍ଦର ଧମାରେ ଏହି ଗୀତଟି ଏବଂ ତା ସହିତ ମନ ତରପତ ହରିଦର୍ଶନ କୋ ଆଜ୍ ଏହି ଗୀତଟି ମଧ୍ୟ ବହୁତ ସଫଳ ହୋଇଥିଲା, ଆଉ ଯାହାକି ନୌସାଦକୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏବଂ ପ୍ରଥମ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତେଇଥିଲେ। ଏହି ବର୍ଷ ସେ ଅଭିନୟ କରିଥିବା ଆଉ ଦୁଇଟି କଥାଚିତ୍ର ମା ଆଉ ଆନନ୍ଦବନ୍ ମଧ୍ୟ ବହୁତ ସଫଳତା ଲାଭ କରିଥିଲା, ଆଉ ଯାହାକି ତାଙ୍କୁ ତାଙ୍କ କଦମକୁ ଆହୁରି ମଜବୁତ କରିଥିଲା। 1953 ମସିହାରେ ସେ ଲଡ଼କି ବୋଲି ଆଉ ଏକ ଚଳଚ୍ଚିତ୍ର କରିଥିଲେ, ଯାହା ମଧ୍ୟ ବ୍ଲକ୍ବଷ୍ଟର ହୋଇଥିଲା। ସେ ବୈଜୟନ୍ତୀମାଲା, କିଶୋର କୁମାର ଏବଂ ଅଞ୍ଜଳି ଦେବୀଙ୍କ ସହିତ ବହୁତ କଥାଚିତ୍ରରେ ଅଭିନୟ କରିଛନ୍ତି। 1955 ମସିହାରେ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା। ଆସନ୍ତୁ ଶୁଣିନେବା ସେ ତାଙ୍କ ଅଭିନୀତ ଆଉ ଏକ କଥାଚିତ୍ର ବର୍ଷାତ କି ରାତ କଥାଚିତ୍ରରୁ କାର୍ଯ୍ୟକ୍ରମର ଶେଷ ଗୀତଟି।

0: ଯାଉଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରକୁ।
1: विविध भारती के विविध रंगी कार्यक्रमों की विविधा।

ବିଶ୍ୱସ୍ତରୀୟ ନିବେଶକ ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗ ଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130 ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱର ଅନେକ ବୃହତ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ June 14 ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି।

0: ମାଧ୍ୟମରେ ଏକ ସୁସ୍ଥ ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷ କରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲକ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଭେଟିଥିବା ବେଳେ ଭାରତ 13 ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୀପ୍ସ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ ଏବଂ ମରକୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1 ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130 ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର ତିନିଦିନିଆ ରଜ ମହୋତ୍ସବ ଆରମ୍ଭ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, this is Akashvani and I am Naresh Mago with the midday news. The headlines. Prime Minister Narendra Modi begins his two-nation Europe visit with engagements in Nice, France to inaugurate Bharat Innovates 2026 jointly with French President Emmanuel Macron in a short while. Bilateral talks with President Macron to review progress in India-France Special Global Strategic Partnership to be held later today. 7 people killed in separate lightning strikes in Jharkhand since yesterday. Southwest monsoon to advance into parts of Karnataka, Telangana, Andhra Pradesh, Odisha and South Chhattisgarh in next 2-3 days. Over 5,000 Bharatanatyam dancers create Guinness World Record for the largest Bharatanatyam dance lesson in Colombo. And in ICC Women's T20 World Cup, India to begin campaign against Pakistan in Birmingham this evening.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି, କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବା

0: ଗୁରୁତ୍ୱକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ୍ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ୍ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ୍ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ୍ ନୋଟିଫିକେସନ୍ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବର୍ତ୍ତମାନ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05ରେ ଶୁଣିପାରିବେ ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 107ତମ ଅଧ୍ୟାୟ ଶୁଣିପାରିବେ ସକାଳ 6:40ରେ। ସକାଳ 6:35ରେ ଶୁଣିପାରିବେ ଅନୁଚିନ୍ତା ପ୍ରଚାର କରିବୁ କଟକ କେନ୍ଦ୍ରରୁ। ସକାଳ 7:10ରେ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀ ଜଗନ୍ନାଥଙ୍କ ଧାମ ଉପରେ ଆଧାରିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଶୁଣିପାରିବେ ସକାଳ 7:25ରେ। ଆସନ୍ତାକାଲି ଏଥିରେ ଶୁଣିବେ ପୁରୁଷୋତ୍ତମ ମାସର ମହାତ୍ମା ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରମୋଦ କୁମାର ନାୟକ। ସକାଳ 7:40ରେ ଶୁଣିପାରିବେ ଅତସୀ କୁସୁମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ ଶୁଣିପାରିବେ ସକାଳ 7:55ରେ। ସକାଳ 8:31ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ହିଲୋଳ ଶୁଣିପାରିବେ ସକାଳ 9:35ରେ। ଦିନ 10:00ରେ ଶୁଣିପାରିବେ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଶୁଣିଲେ ତୁଳସୀରାଣୀ ବେହେରାଙ୍କ ଗୀତ ରଚନାରେ ଭକ୍ତି ଗୀତଟିକୁ ଗାଇଥିଲେ ସୋନୁ ନିଗମ।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଶୁଣନ୍ତୁ ହିମାଂଶୁ ଭୂଷଣ ସାବତଙ୍କ ଗୀତ ରଚନାରେ ଦେଶାତ୍ମବୋଧକ ଗୀତଟିକୁ ଗାଇଛନ୍ତି ଆକାଶବାଣୀର କଳାକାରମାନେ।

0: ଶୁଣିଲେ ଆକାଶବାଣୀର କଳାକାରଙ୍କ କଣ୍ଠରେ ଦେଶାତ୍ମବୋଧକ ଗୀତଟିକୁ ରଚନା କରିଥିଲେ ହିମାଂଶୁ ଭୂଷଣ ସାବତ।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
1: ବାସ୍
2: ବାସ୍,
1: ବୁଝିଗଲି।
2: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: ଆର୍‌ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର।
6: ଓ ଲଭଲି, ୱେଲ୍ ଡନ୍।
7: ବିଜନେସ୍ ଲୋନ୍ ଆପ୍ରୁଭ୍ଡ।
6: ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ,
7: ତା ସାଥିରେ ନୂଆ କାର ବି ନେଇନିଅ ସେଇ ଲୋନ୍ରେ।
6: ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
7: କାର ନୁହେଁ ତୁମର ଫଟୋ ହିଁ ନେଇଯାଅ।
6: ଆପଣ କିଏ?
3: ଆର୍‌ବିଆଇ କହେ,
5: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
8: ବନସ୍ତି ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
9: ମା ମା, ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
10: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
9: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ, 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
10: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
11: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଶୁଣନ୍ତୁ ମଧୁସ୍ମିତାଙ୍କ ଗୀତ ରଚନା, ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା କଲେଜର ଫିସ୍ ଅଧିକ ଅଛି।
2: ଝିଅ
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ
3: କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ
3: ଏଡମିସନ କରିବାକୁ ଖାତା ହେଲା ଆକ୍ଟିଭ।
4: ଆରବିଆଇ କହେ
5: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
7: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ
8: ତୋର ତ ଏସବୁ ଅଭ୍ୟାସ ନଥିଲା।
9: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
7: ଆରେ ନାଇଁ ନାଇଁ,
9: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
8: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିସ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ

0: ଅର୍ଥକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରିୟୁ ସଦସ୍ୟ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉନ୍ନୀତ କମ୍ପ୍ୟୁଟିଂ ବ୍ୟବସ୍ଥା, ସେମି କଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ 13 ପ୍ରମୁଖ କ୍ଷେତ୍ରର ନବସୃଜନଗୁଡ଼ିକୁ ସ୍ଥାନିତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ପ୍ରତିଭା ଏବଂ ୟୁରୋପୀୟ ପୁଞ୍ଜି ମଧ୍ୟରେ ଏକ ସେତୁ ଭାବେ ଉଭା ହୋଇଛି। ଏହା ଯୁବ ନବସୃଜନକାରୀମାନଙ୍କୁ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ସହ ସଂଯୋଗ କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଭାରତର ଷ୍ଟାର୍ଟଅପ୍ ବିପ୍ଳବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି, ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 200,000 ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତିବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବାୟୋଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି ଅର୍ ଆଡଭାନ୍ସ ମଟେରିଆଲ୍ସ, ଏ ସଭି ଏସି ଟେକ୍ନୋଲୋଜି ହେଁ ଯୋ ମାନବତା କେ ଫ୍ୟୁଚର କୁ ସେପ୍ କରେଙ୍ଗେ। ୟେ ହ୍ୟୁମେନ୍ ସିଭିଲାଇଜେସନ୍ କେ ଅଗଲେ ଚାପ୍ଟର ହେଁ। ହର୍ ଟେକ୍ନୋଲୋଜିକାଲ ରିଭଲ୍ୟୁସନ୍ ମାନବତା କୁ ଏକ ନୟା ଅବସର ଦେତା ହେଁ।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମ୍ୟାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130 ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାଭିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 435,000 ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024 ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 246,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ ଏକ ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇ

0: ଭାରତୀୟ ନାଗରିକ ନିଶାନ୍ତ ଉଇର ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନର ରାଜଧାନୀରେ ଇରାନ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତ ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ 1 ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡସ୍ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧି ସ୍ତରୀୟ ଆଲୋଚନା। ଗିନିସ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ରେ ଇଞ୍ଜିନ୍ ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତି।

0: ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11 ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଥିଲେ,
1: ଯେଉଁ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁ। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି, ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
0: ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି,
2: ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆଦିର ଗଣତି ପାଇଁ ଯାହା ବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାରର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ, ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
3: ପୁରୀରେ ଥିବା ତାଳବଣିଆ ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ୍ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମାରାଥନ, ଗଣଦୌଡ଼, ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ 2 ଶବ୍ଦ ଆନନ୍ଦ ବଜାର ଓ ପତିତ ବାବନ ସହ ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3 ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହାବ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50 ବ୍ୟବସାୟିକ ଦୋକାନ, 6 ସରକାରୀ ଶୋରୁମ୍, ଲାଇଟ୍ ଡେମନଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ଼କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ଼କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଶୁଣିଲେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ପ୍ରଚାର କରୁଛ ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କରିଛନ୍ତି ସ୍ୱୟଂ ସୁଧା ଦାସ ଏବଂ ବିଭୂତିଭୂଷଣ ମିଶ୍ର। ପ୍ରଯୋଜନା ଦିଲୀପ କୁମାର ନାୟକ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଯାହା ହଉ, ଆଜି କୋଠଘରେ ମୁଁ ଶୀଘ୍ର ପହଞ୍ଚିଗଲି। ଆଜି ଗୋଟେ ଏତେ ବଡ଼ ଦିନ, ଗାଁରେ ଚାରିଆଡେ ଗହଳ ଚହଳ। ଆଜି ହଉଛି ରଜ ପର୍ବ, ସମସ୍ତେ ଝିଅ ବୋହୂମାନେ ନୂଆ ଶାଢ଼ୀ ପିନ୍ଧି ପୋଡ଼ପିଠା ଖାଇ ଦୋଳି ଖେଳରେ ବ୍ୟସ୍ତ। ଗାଁରେ ସିଆଡେ କବାଡ଼ି ଖେଳ, ନାଚ ଗୀତ କେତେ କଣ ଚାଲିଛି। ହେଲେ କଣ କରିବା, କୋଠଘର ତ ସମୟ ହେଇଗଲା। ସୁଧା ବାପା କହିଥିଲେ ଯେ ଭଜନୀ ଠିକ ଟାଇମରେ ପହଞ୍ଚିଯିବୁ, ଆଜି ରଜ ହଉ କି ଯାହା ହଉ, ଆଗ କୋଠଘର ତାପରେ ରଜ। ମୁଁ ତ ପହଞ୍ଚିଗଲି, ଦେଖିଲା ବେଳକୁ ତାଙ୍କର ଦେଖା ନାହିଁ।
1: ହେଇଟି ମୁଁ ଆସିଗଲି ଆସିଗଲି। କଣ ବା ମୋ ଉପରେ କାଇଁ ଏମିତି ଗାରୁ ଗାରୁ ହଉଛୁ?
0: ବାପା ନମସ୍କାର।
1: ହଁ ନମସ୍କାର ବାପ ନମସ୍କାର।
0: ନାଇଁ ମୋ ତମ ଉପରେ କାଇଁ ଆଉ ଗେରେ ଗେରେ ହେବି, ତମେ ତ ଜାଣିଛ।
1: ହଁ
0: ଆଜି ଗାଁରେ କେତେ ଗହଳ ଚହଳ, କେତେ ପିଠା ପଣା, ସିଆଡେ ନାଚ ଗୀତ ଚାଲିଛି। ସିଆଡେ ଗୋଟେ ଆମର କ୍ଲବ ଘରେ ବା,
1: ହଁ
0: ଆଜି ଗୋଟେ ଭୋଜିର ଆୟୋଜନ ହେଇଛି। ମୁଁ ତ ସିଆଡେ ଛାଡି ଦେଇକି କୋଠଘରକୁ ଯାଇଛି ଆଉ।
1: ହେଇଟି ଭଜନୀ
0: ଆଜ୍ଞା,
1: ତୁ ତ ଜାଣିଛୁ ରଜ ସିନା ତିନି ଦିନ,
0: ହଁ
1: କିନ୍ତୁ ଆମେ ପାଳନ କରୁଛେ କେତେ ଦିନ ନା ପାଞ୍ଚ ଦିନ। ଗୋଟେ ହେଲା ସଜବାଜ, ଗୋଟେ ହେଲା ପହିଲି ରଜ, ଗୋଟେ ହେଲା ରଜ ସଂକ୍ରାନ୍ତି, ଗୋଟେ ହେଲା ଯୋଉ ଭୂମିଦହନ, ତାପରେ ହେଲା ଦିଅଁ ଗାଧୁଆ, ମାନେ ଯୋଉଟା ତୁ କହିଲୁ ଏଇନେ
0: ବସୁମତୀ ସ୍ନାନ।
1: ବସୁମତୀ ସ୍ନାନ ହେଇଠି ଆମେ ପାଞ୍ଚ ଦିନ ପାଳନ କରୁଛେ, କିନ୍ତୁ ତା ପୂର୍ବରୁ ପ୍ରସ୍ତୁତି କରିବା ଯେ ଆମେ ରଜରେ ଆମ ଘରେ ଅଛି, ଯେ ଆମର ଝିଅ ମାନେ ପରିବା କାଟିବେନି, ମସଲା ବାଟିବେନି, ତଳେ ଚାଲିବେନି, ଏମିତି ବିଭିନ୍ନ ପ୍ରକାରର ଆମେ ନୀତି ନିୟମ ରହିଛି। ତାକୁ କଣ ଏଇ ପିଲାମାନେ ମାନୁଛନ୍ତି କି? ତା ତ ମାନୁନାହାନ୍ତି, କିନ୍ତୁ ଖାଲି ଯେ ଝିଅ ପିଲାମାନେ ରଜ ପାଳିବେ ସେ କଥା ନୁହଁ, ତା ସହିତ ଆମର ବୟସ୍କ ଲୋକମାନେ, ଆମର ପୁଅ ପିଲାମାନେ ସମସ୍ତେ ମିଶିକିରି ରଜ ପାଳୁଛନ୍ତି। ହେଇ ଦେଖୁନୁ ଜଗନ୍ନାଥଙ୍କର ଦେହ ଟିକେ ଭଲ ନଥିଲା, ସିଏ ସେଇ କ୍ଲବ ଘରେ ବସିକିରି ତାସ ଖେଳୁଥିଲେ।
0: ଆଚ୍ଛା,
1: ମୁଁ ତାଙ୍କୁ ଭିଡି ଭିଡିକି ନେଇକି ଆସିଲେ, ହେଇଟି ଜଗନ୍ନାଥ ତମେ ଆସ ଚୁପଚାପ ହେଇକିରି ବସିବ, କାରଣ ତମେ ହେଲ ଆମ କୋଠ ଘରର ମୁଖିଆ। ଆଉ ଯଦି ମୁଖିଆ ଯଦି ଠିକରେ ନ ରହିବେ, ମୁଖିଆ ଯଦି ଆମ କୋଠ ଘରେ ନ ବସିବେ, ତାହେଲେ ଆମେ କଣ କାମ ଠିକ ଭାବରେ କରିପାରିବା? ଧନ କହିବୁଟି?
0: ନାଇଁ ଠିକ କଥା, ଜଗାଇନା ଆସିଛନ୍ତି କୋଠ ଘରେ ବସନ୍ତୁ, ଆଜି ପଛେ କିଛି ନ କୁହନ୍ତୁ, ତାଙ୍କ ଶରୀର ଟି ଅସୁସ୍ଥ ଅଛି ଜଗାଇନା, ତମେ ବସିକିରି ଖାଲି ଶୁଣ, ଆଜି ଆମେ ଆଲୋଚନା କରୁଛୁ।
1: ହଉ ଠିକ ହେଲା, ଶ୍ରୋତା ବନ୍ଧୁ ମାନଙ୍କୁ ଏଇଠି କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ 103.4 ମେଗାହର୍ଜ ଯୋଗେ ଶୁଣୁଛନ୍ତି, ଆଉ ଯାହାକି ଆମର ପୁରୀ କେନ୍ଦ୍ରରୁ ସେମାନେ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତା ସହିତ ଆମକୁ ମତାମତ ଦେବେ। ହେଲେ ଜଗାନା, ଏଇଠି ଗୋଟିଏ ରହିଛି କଣ କହିଲୁ, ସୁନ୍ଦର ବାର୍ତ୍ତାଟିଏ, ଯାହାକି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାସାୟନିକ ସାରର ବ୍ୟବହାର କେମିତି ହ୍ରାସ ପାଇବ ସେହି ଉଦ୍ଦେଶ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଜୁନ୍ 1 ଠାରୁ ଜୁନ୍ 30, 2026 ପର୍ଯ୍ୟନ୍ତ ଦେଶବ୍ୟାପୀ କ୍ଷେତ ବଚା ଅଭିଯାନ ଆରମ୍ଭ କରାଯାଇଛି।
2: ଏ ତ ଖୁସିର କଥା, ଆମ ଚାଷୀ ଭାଇ ମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିବା ଦରକାର।
1: ଏହି ଅଭିଯାନର ଶୁଭାରମ୍ଭ ଆମର ଗତ 1 ତାରିଖ ଠାରୁ ଆରମ୍ଭ ହୋଇଛି, ଆଉ ଯାହାକି ମଧ୍ୟପ୍ରଦେଶର ରାଇସେନା ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି।
2: ଆଚ୍ଛା,
1: ତେବେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେମିତି ଆମେ ଆମ ନିଜର କ୍ଷେତକୁ ବଞ୍ଚାଇବା, ଯାହାଦ୍ୱାରା କି ଆମେ ସନ୍ତୁଳିତ ସାର ବ୍ୟବହାର କରିପାରିବା, ମୃତ୍ତିକା ପରୀକ୍ଷା, ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ ଡାଲି ମିଶନ, ତୈଳବୀଜ ମିଶନ, କପା ମିଶନ, କୃଷକ ମୁଖୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି, ଯାହାକି ଚାଷୀମାନଙ୍କ ହିତରେ ଆସୁଛି। ତେବେ ଜଗାନା, ଆମେ ଶୁଣିବା ସହ ଆମର କୃଷି ଓ

0: ଯାହା ହଉ ସୁନ୍ଦର ଭଜନ ଟିଏ ଶୁଣିଲେ ସେ ଗୀତିକାର କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ। ଅପା, ଆଜି କୋଠ ଘରେ କଣ ଆଲୋଚନା ଅଛି ମ?
1: ଆରେ ବାପ, ଆଲୋଚନାକୁ ଯିବା ଯେ, ହେଲେ ଏବେ ନବା ଗୋଟେ ସରକାରଙ୍କ ବିଜ୍ଞାପନ।
0: ହଉ ନବା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ, ପେନ୍ସନର ସାହାରା, କୃଷକ ହେବନି ବେସହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ଅନ୍ନଦାତା, ସୁରକ୍ଷିତ ହେବ ଅନ୍ନଦାତା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18 ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
1: ହଉ, ବିଜ୍ଞାପନ ପରେ କଣ ରହିଛି ବାପ?
0: ଆଲୋଚନା।
1: ଆଲୋଚନା, ତୁ ଜାଣିଛୁ, ମୁଁ ଜାଣିଛି, ଆମର ସମସ୍ତେ ଜାଣିଛନ୍ତି ଯେ ସକାଳୁ ଉଠିକିରି ଯେତେବେଳେ ଗାଧେଇବା, ଗାଧେଇ ସାରିଲା ପରେ ଠାକୁରଙ୍କ ପାଖରେ ମୁଖ୍ୟ ଜିନିଷଟି କଣ?
0: ଠାକୁରଙ୍କ କଣ? ଠାକୁରଙ୍କ ତ ବିଭିନ୍ନ ଉପକରଣ ଦରକାର, କିନ୍ତୁ ତା ଭିତରୁ ମୁଖ୍ୟ ଉପକରଣ ଫୁଲ।
1: ଆରେ, ଫୁଲ ଗୋଟିଏ ଏମିତି ଜିନିଷ ଯେ ଯାହାଦ୍ୱାରା କି ସବୁ କାର୍ଯ୍ୟରେ ଆମର ସେଟା ଲାଗେ। ତେବେ ଆଜି ସେଇଭଳି ଗୋଟେ ଆଲୋଚନାଟିଏ ରହିଛି ବାପା ଭଜନୀ।
0: ଆଜ୍ଞା,
1: ଶୁଣିବା ଯେ ଆତ୍ମନିର୍ଭର ପାଇଁ ଝୁରା ଫୁଲ ଚାଷ। ଆଉ ଆମ ଗହଣରେ ଉପସ୍ଥିତ ଅଛନ୍ତି ଡକ୍ଟର ସମ୍ବିତ ଆଚାର୍ଯ୍ୟ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ପୁରୀ। କଣ ଆଲୋଚନାଟାକୁ ଶୁଣିବା ଟି?
0: ଶୁଣିବା।
1: ସାର୍ ନମସ୍କାର।
5: ନମସ୍କାର,
1: ଆପଣଙ୍କୁ ଆମ କୋଠକରେ ଅନେକ ଅନେକ ସ୍ୱାଗତ। ଫୁଲର ଆବଶ୍ୟକତା ସମସ୍ତଙ୍କର ଅଛି। ପ୍ରଥମେ ଆଲୋଚନା କରିବା ଝୁରା ଫୁଲ ଚାଷ, ଏଇଟା କଣ ଗୋଟେ ନିର୍ଭରଶୀଳ କରିପାରିବ?
5: ଫୁଲ ହେଉଛି ଆମର ଗୋଟିଏ ଦୈନନ୍ଦିନ ଜୀବନରେ ଗୋଟେ ମୁଖ୍ୟ ଆବଶ୍ୟକତା ରହୁଛି। ଫୁଲଟା ଆମର ସଦାବେଳେ ଦରକାର। ତ ଝୁରା ଫୁଲ କହିଲେ ମୁଖ୍ୟତଃ ଆମେ ବୁଝୁଛେ କଣ, ଗେଣ୍ଡୁ ଫୁଲ, ମଲ୍ଲି, ରଜନୀଗନ୍ଧା, ଏଇସବୁ ଫୁଲକୁ ଆମେ ଝୁରା ଫୁଲ ମଧ୍ୟରେ ଅନ୍ତର୍ଭୁକ୍ତ କରିଛେ। ଆମେ କାହିଁକି ଝୁରା ଫୁଲ ବୋଲି କହୁଛେ, କାରଣ ଏ ଫୁଲଟିକୁ ଆମେ କାଟୁନେ, ଫୁଲଟିକୁ ଆମେ ସିଧାସଳଖ ଗଛରୁ ଆମେ ତୋଳିକି ବ୍ୟବହାର କରୁଛେ। ଏହା ମୁଖ୍ୟତଃ ଆପଣଙ୍କର ଠାକୁର ପୂଜା ଏବଂ ଆପଣଙ୍କର ମାଳ ଗୁନ୍ଥିବା ଏହିସବୁ କାର୍ଯ୍ୟ ପାଇଁ ମୁଖ୍ୟତଃ ଝୁରା ଫୁଲକୁ ଆବଶ୍ୟକତା ପଡ଼ିଥାଏ। ଝୁରା ଫୁଲ ଚାଷ କରିବା ଦ୍ୱାରା ଗୋଟିଏ ଲୋକ ରୂପେ ଆତ୍ମନିର୍ଭରଶୀଳ ହେଇପାରିବ। ଫୁଲ ମୁଖ୍ୟତଃ ଆମେ ଯଦି କହୁଛେ ତାହେଲେ ଗେଣ୍ଡୁ, ମକଦଲି, ଆପଣଙ୍କ ରଜନୀଗନ୍ଧା, ମନ୍ଦାର, ଇଟିଅଁଳା, ମଲ୍ଲି, ଏହିସବୁ ଫୁଲକୁ ଆମେ ଝୁରା ଫୁଲ ଭାବେ ବ୍ୟବହାର କରିପାରିବା। ଏହି ଝୁରା ଫୁଲ ଚାଷ କରିବା ଦ୍ୱାରା ଆମେ ଯଦି ଦେଖିବା ଆମ ଚାଷୀ ଭାଇମାନେ ବହୁତ ଲାଭାନ୍ୱିତ ହେଉଛନ୍ତି। ଆମ ରାଜ୍ୟରେ ଯଦି ଆମେ ଦେଖିବା ପାଖାପାଖି 10,000 ହେକ୍ଟର ଜମିରେ ଆମେ ଝୁରା ଫୁଲ ଚାଷ କରୁଛେ। ଝୁରା ଫୁଲ ଚାଷ ଆମେ କାହିଁକି କରିବା? ଆମେ ଆତ୍ମନିର୍ଭରଶୀଳ ହେବା ପାଇଁ ହେଲେ ଏହାକୁ ଆମକୁ ବଜାର ଭିତ୍ତିକ ଶିଳ୍ପ ମଧ୍ୟ ଆମକୁ ଯୋଗାଇ ଦେଉଛି। ବଜାରରେ ଏହାର ଉତ୍ପାଦନ ପରେ ମଧ୍ୟ ବିକ୍ରି ବଟା ଆମେ ବହୁତ ସୁବିଧା ସୁଯୋଗ ରହିଛି। ଫୁଲକୁ ନେଇକି ମଧ୍ୟ ଆମେ ଜାତୀୟ ଏବଂ ଆନ୍ତର୍ଜାତୀୟ ବଜାରକୁ ମଧ୍ୟ ଯାଇପାରୁଛେ। ଫୁଲ ଦ୍ୱାରା ଆମର ଘରୋଇ ଶିଳ୍ପ, କୁଟୀର ଶିଳ୍ପ ମଧ୍ୟ ଆମେ କରିପାରୁଛେ। ତା ସହିତ ଫୁଲ ଦ୍ୱାରା ମଧ୍ୟ ଆମର କଣ ହେଉଛି ନା, ଔଷଧୀୟ ଜିନିଷ ମଧ୍ୟ ଆମର ଏଥିରୁ ମଧ୍ୟ ଉତ୍ପାଦନ କରିପାରୁଛେ, ତାକୁ ମଧ୍ୟ ଆପଣ କେମିକାଲ ଇଣ୍ଡଷ୍ଟ୍ରିକୁ ଯାଉଛି। ଫୁଲ ଚାଷ ଯଦି ଆମେ ଦେଖିବା ସର୍ବୋପରି ଗୋଟିଏ ଚାଷୀକୁ ଏବଂ ଗୋଟିଏ ବ୍ୟକ୍ତିକୁ ମଧ୍ୟ ଆତ୍ମନିର୍ଭରଶୀଳ କରିପାରେ। ଝୁରା ଫୁଲ ବ୍ୟତୀତ ମଧ୍ୟ ଆମେ ଦେଖିବା ଯଦି ଆପଣଙ୍କର କଟା ଫୁଲ ଯୋଉଟା ବି ଆମେ କହୁଛେ, ଗୋଲାପ, ଜର୍ବେରା, ଗ୍ଲାଡିଓଲସ୍, ଏଇ ଫୁଲ ମଧ୍ୟ ଆମେ ଚାଷ କରିପାରିବୁ। ଝୁରା ଫୁଲ, କଟା ଫୁଲ, ବିଭିନ୍ନ ପ୍ରକାର ଫୁଲ ଚାଷକୁ ନେଇକି ଗୋଟେ ଚାଷୀ ନିଶ୍ଚିତ ରୂପେ ଆତ୍ମନିର୍ଭରଶୀଳ ହେଇପାରିବ।
1: ଏଇ ଯେ ଝୁରା ଫୁଲ କଥା କହିଲେ, ତେଣୁ ଏ ଝୁରା ଫୁଲର ସ୍ଥିତି ବର୍ତ୍ତମାନ ଆମ ରାଜ୍ୟରେ କଣ ଅଛି?
5: ଆମ ରାଜ୍ୟର ଜଳବାୟୁ ଏବଂ ଆମ ରାଜ୍ୟର ଥିବା ତାପମାତ୍ରା ଅଧିକ ଭାବେ ଆମର ଫୁଲ ଚାଷ ପାଇଁ ବହୁତ ସହାୟକ ହୋଇଥାଏ। ଦେଖିବା ଗେଣ୍ଡୁ, ରଜନୀଗନ୍ଧା, ଇଟିଅଁଳା, ମଲ୍ଲି, ସେବତୀ, ଏହିସବୁ ଫୁଲ ମଧ୍ୟ ବହୁତ ଗୁଡ଼ିଏ ଚାଷ କରାଯାଉଛି। ଏବଂ ଆମ ଜଳବାୟୁରେ ଆମର ମୃତ୍ତିକା ଯୋଉଟା ଆମେ କହୁଛେ ମାଟି, ଏବଂ ମାଟି ମଧ୍ୟ ଗୋଟେ ଚାଷ କରିବା ପାଇଁ ପ୍ରମୁଖ ଜିନିଷ। ଆମର ମାଟି ଆମର ଫୁଲ ଚାଷ ପାଇଁ ସବୁଠୁ ରୂପେ ଆମ ପାଇଁ ସହାୟକ ହୋଇଥାଏ। ଆମେ ଯଦି ତସହ ଦେଖିବା ମାଟି, ଜଳବାୟୁ ଏବଂ ଜଳ ପରିଚାଳନା ସବୁ ଜିନିଷକୁ ନେଇକି ଆମେ ମଧ୍ୟ ଗୋଟିଏ ଫୁଲ ଚାଷକୁ ଆମେ ଆଗେଇ ନେଇଥାଉ ଏବଂ ଆମର ପାରିବେଶିକ ସନ୍ତୁଳନ ଯାହା ବର୍ତ୍ତମାନ ରହିଛି ଏହା ଗୋଟିଏ ଫୁଲ ଚାଷ ପାଇଁ ଅତ୍ୟନ୍ତ ଉପକୂଳ ଅଟେ।
1: ଝୁରା ଫୁଲରେ ଆମେ ବିଭିନ୍ନ ଫୁଲକୁ ଆମେ ନେଇଥାଉ, ଯେମିତି ଗେଣ୍ଡୁ, ମଲ୍ଲି, ଗୋଲାପ, ଏମିତି ବିଭିନ୍ନ ପ୍ରକାର ଫୁଲ।
5: ଆଜ୍ଞା,
1: ଏହିସବୁ ଫୁଲର ତ ମାନେ ଲଗେଇବାର ପ୍ରଣାଳୀ ମଧ୍ୟ ଭିନ୍ନ ରହିଛି, ଆଉ ତାର

0: ସଂସ୍କୃତି ମଧ୍ୟ ଭିନ୍ନ ରହିଛି, ଆମେ କେମିତି କରିବା?
1: ଦେଖନ୍ତୁ, ଯେତେବେଳେ ଆମେ ଗୋଟିଏ ଚାଷ ପାଇଁ ଯାଉଛେ, ସବୁ ପ୍ରକାର ଫସଲ ଉପରେ ଫୁଲ ମଧ୍ୟ ଗୋଟିଏ ଆମକୁ ବହୁତ ଆୟ ଦେଇଥାଏ। ତ ଫୁଲ ଗୋଟିଏ ହେଉଛି ଆମର କ୍ୟାସ୍ କ୍ରପ୍, ଯଦି ଆମେ କହିବା ଏହା ଆପଣଙ୍କୁ ବହୁତ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଅମଳ ଦେଇଥାଏ। ସେଥିପାଇଁ ଆମେ ଗୋଟିଏ ଫୁଲ ଚାଷ କରିବା ପୂର୍ବରୁ ଆମେ ପ୍ରଥମେ ଜମି ଚିହ୍ନଟ ଏବଂ ଚାରା ତାର ବାଡ଼ କେମିତି ଆମେ କରିପାରିବା ଏବଂ ସଠିକ୍ ରୂପରେ ଚାରା ଚୟନକୁ ଆମେ ପ୍ରାଧାନ୍ୟ ଦେବା। ଆମ ରାଜ୍ୟରେ ମୁଖ୍ୟତଃ ଗେଣ୍ଡୁ ଫୁଲ, ସେବତୀ ଫୁଲ ଏବଂ ରଜନୀଗନ୍ଧା ଏହିସବୁ ଫୁଲ ମୁଖ୍ୟ ଚାଷ କରାଯାଉଛି ଏବଂ ଗେଣ୍ଡୁ ଫୁଲକୁ ଆମ ଚାଷୀ ଭାଇମାନେ ବର୍ଷ ତମାମ ଚାଷ କରୁଛନ୍ତି। ଗେଣ୍ଡୁ ଫୁଲ ଚାଷକୁ ଆମେ ତିନି ଭାଗରେ ମଧ୍ୟ ବିଭକ୍ତ କରିବା, ଗୋଟିଏ ବର୍ଷା ଦିନିଆ, ଖରାଦିନିଆ ଏବଂ ଶୀତ ଦିନିଆ, ତିନି ପ୍ରକାର ଭାବରେ ଆମ ଚାଷୀ ଭାଇମାନେ ଚାଷ କରୁଛନ୍ତି। ଆଗରୁ ଆମେ ଜାଣିଛେ ଯେ ଚାଷୀ ଭାଇମାନେ ଟିକେ ଗେଣ୍ଡୁଟା ତଳି ପକାଇ ଚାଷ କରନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଆମେ ଦେଖୁଛେ ଗେଣ୍ଡୁ ତଳି ଅପେକ୍ଷା ଯଦି ଆମେ ଗେଣ୍ଡୁର କଟିଂସ ବ୍ୟବହାର କରୁଛେ, କଟିଂସ କରିବା ଦ୍ୱାରା କଣ ହେଉଛି ନା ଆମର ଯେଉଁ ଗଛରେ ଭଲ ଫୁଲ ଧାରଣ କ୍ଷମତା ରହିଛି ଏବଂ ଭଲ ଫୁଲ ହେଉଛି ସେଇଭଳିଆ ଗଛକୁ ଆମେ ଚୟନ କରି ତାର ମଧ୍ୟ ଆମେ କଟିଂସ ମଧ୍ୟ ପ୍ରସ୍ତୁତ କରୁଛେ। କଟିଂସ ପ୍ରସ୍ତୁତ କଲା ପରେ ଆମେ ତାକୁ ନେଇ ଜମିରେ ରୋପଣ କରୁଛେ। ଆଉ ଆମେ ଏଇଟା ଦେଖିପାରୁଛେ ଯଦି କଟିଂସ ଦ୍ୱାରା ଆମେ ଚାଷ କରୁଛେ ତାହେଲେ ଆମର ସେ ଜଲ୍ଦି ଅମଳ ଦେଉଛି ଏବଂ ଯେଉଁ ସୁସ୍ଥ ଗଛରେ ଆମେ ନେଇଥିବା ସେଇ ଅନୁପାତରେ ଆମକୁ ମଧ୍ୟ ସିଏ ଫୁଲ ଯୋଗାଇ ଦେଉଛି। ଏଭଳି ଆମେ ଦେଖିବା ଆଫ୍ରିକାନ୍ ମେରିଗୋଲ୍ଡ କୁହନ୍ତୁ, ଆପଣଙ୍କର ସେରାଗୋଲ୍ କୁହନ୍ତୁ, ଏହିସବୁ B1, B2 ଏହିସବୁ ଭେରାଇଟି ଗୁଡା ଆମେ ଚାଷ କରୁଛେ। ଏହାପରେ ମଧ୍ୟ ଆମେ ଦେଖନ୍ତି ମଲ୍ଲି ଫୁଲ, ଆମର କଥା ଅଛି ମଲ୍ଲି ଫୁଲ ଗୋଟିଏ ବହୁତ ଭଲ ଫୁଲ ଏବଂ ତାର ବାସ୍ନା ମଧ୍ୟ ସବୁଆଡେ ଥାଏ ଏବଂ ମଲ୍ଲି ଫୁଲ ମଧ୍ୟ ସମସ୍ତଙ୍କର ଆଗ୍ରହ। ମଲ୍ଲି ଫୁଲ ମଧ୍ୟ କଟିଂସ ଆମେ କରୁଛେ, ଯାହା କଟିଂସ ଲଗାଇବା ଦ୍ୱାରା ସେ ଗଛ ବଢିଥାଏ ଏବଂ ସିଏ ମଧ୍ୟ ଆମକୁ ଫୁଲ ଦେଇଥାଏ। ଯଦି ଆମେ ଦେଖିବା ରଜନୀଗନ୍ଧା, ରଜନୀଗନ୍ଧା ହେଉଛି ଆପଣଙ୍କର ଗୋଟିଏ ବଲ୍ବ, ତାକୁ ଆମେ ବ୍ୟବହାର କରୁଛେ ରଜନୀଗନ୍ଧାଟା, ଆଉ ତାକୁ ଆମେ ବଲ୍ବକୁ ଆମେ ହିଁ ଜମିରେ ଆମେ ଲଗାଉଛେ, ଯାହାଦ୍ୱାରା କି ସେ ପରବର୍ତ୍ତୀ ସମୟରେ ସେ ମଧ୍ୟ କଣ ଗଛ ବଢିକି ଫୁଲ ଆକାରରେ ଆମକୁ ସେ ଆମଦାନୀ ଦେଉଛି। ଏହିଭଳି ଭାବରେ ମନ୍ଦାର ଗଛ, ଏ ମଧ୍ୟ ଆମେ କଟିଂସ ବ୍ୟବହାର କରୁଛେ, ଭେରାଇଟିର ଜିନିଷକୁ ଆମେ ବ୍ୟବହାର କରୁଛେ, ଯାହାକି ଚାଷୀ ଭାଇମାନଙ୍କ ପାଇଁ ଅଧିକ ଲାଭଦାୟକ ହେଉଛି। ଜମି ଚିହ୍ନଟ କଲେ ଏବଂ ତଳି ମଧ୍ୟ ଚିହ୍ନଟ କଲେ ଏବଂ ତଳି ମଧ୍ୟ ରୋପଣ କଲେ ତା ପରବର୍ତ୍ତୀ ସମୟରେ ଆମେ ଦେଖିବା ତାର କିଭଳି ଭାବେ ଆମେ ତାକୁ ଭଲ ଭାବରେ ଯତ୍ନ ନେବା ଏବଂ ତଳି ଚୟନ ପରେ, ତଳି ରୋପଣ ପରେ ଆମେ ତାକୁ ଜଳସେଚନ ଏବଂ ଏଥିରେ ଖାଦ୍ୟ ସାର ପରିଚାଳନା, ରୋଗ ପୋକ ପରିଚାଳନା ସବୁ ଜିନିଷକୁ ଆମେ ଯତ୍ନ ନେବା ଆବଶ୍ୟକ। ଫୁଲଟାକୁ ଆମେ ଯଦି ଅର୍ଗାନିକାଲି କରିବାକୁ ଚାହୁଁଛେ ତେବେ ଆମେ ଜମିରେ ଠିକ୍ ପରିମାଣରେ ଆପଣଙ୍କର ଗୋବର ଖତ, ଆପଣଙ୍କର ଜିଆ ଖତ ମଧ୍ୟ ଆମେ ପ୍ରୟୋଗ କରିବା ଏବଂ ନିମ ପିଡ଼ିଆ, ନିମ ତେଲ ମଧ୍ୟ ଆମେ କ'ଣ ଜମିରେ ପ୍ରୟୋଗ କରିବା, ଆମେ ତାଦ୍ୱାରା କ'ଣ ହେବ ନା ଆମର ରୋଗ ପୋକ ଆକ୍ରମଣ ଟିକେ କମ୍ ରହିବ ଏବଂ ଜିଆ ଖତ ଆପ୍ଲାଏ କରିବା ଦ୍ୱାରା ଆମ ଜମିର ଜଳଧାରଣ କ୍ଷମତା ବଢ଼ିଥାଏ ଏବଂ ଆମକୁ ମଧ୍ୟ ବାରମ୍ବାର କ'ଣ ଜଳସେଚନ କରିବା ପାଇଁ ପଡ଼ିନଥାଏ। ଏହିଭଳି ଭାବେ ଯଦି ଆମେ ବିଭିନ୍ନ ପ୍ରକାର ଟେକ୍ନିକ୍ ଆପଣାଇବା ତାହେଲେ ଯେଉଁଠି ଚାଷୀ ଭାଇଟିଏ ନିହାତି ରୂପେ ଫୁଲ ଚାଷରେ ଅଧିକ ଅଗ୍ରଗତି କରିବ ଏବଂ ସେ ମଧ୍ୟ ଲାଭାନ୍ୱିତ ହୋଇପାରିବ।
0: ତେବେ ଆମେ ଆଲୋଚନାକୁ ତ ଜାରି ରଖିବା, ଏଇଠି ଆମ ଚାଷୀ ଭାଇ ଭଉଣୀମାନଙ୍କୁ କହି ରଖିବା ବା ଆମ ଶ୍ରୋତବନ୍ଧୁମାନଙ୍କୁ କହି ରଖିବା, ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 ମେଗାହର୍ ଯୋଗେ। ନିଶ୍ଚିତ ଭାବରେ ଆମ କାର୍ଯ୍ୟକ୍ରମ ଶୁଣିବେ ଏବଂ ମତାମତ ଆମ ପାଖକୁ ପଠେଇବେ। ତେବେ ସାର୍, ଆମେ ଆଲୋଚନା କରୁଥିଲେ ଆମର ଝୁରା ଫୁଲ କଥା। ଚାଷୀମାନେ ଖାଲି ଗେଣ୍ଡୁ ଚାଷ କରନ୍ତି, କୋଉଠି ମଲ୍ଲି ଚାଷ କରନ୍ତି, ତ କୋଉଠି ରଜନୀଗନ୍ଧା ଚାଷ କରନ୍ତି, ଏମିତି ଗୋଟେ ଗୋଟେ କିଆରୀରେ ସେମାନେ ବିଭିନ୍ନ ପ୍ରକାର କରନ୍ତି। ଆମେ କଣ ଗୋଟେ କିଆରୀରେ ଏଇ ଯୋଉ ବିଭିନ୍ନ ପ୍ରକାରର ଫୁଲ ଗଛକୁ ଲଗେଇ ପାରିବା କି?
1: ଗୋଟେ କିଆରୀ କରିବାକୁ ଚେଷ୍ଟା କରିବା ତେବେ ଆମ କିଆରୀକୁ ଆମେ କଣ କରିବାକୁ ପଡିବ, ଆମକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ପଡିବ। ଗୋଟିଏ ଗେଣ୍ଡୁ ଫୁଲ ମଧ୍ୟରେ ଆମେ ଲଗେଇ ପାରିବା ରଜନୀଗନ୍ଧା, କି ରଜନୀଗନ୍ଧା ମଧ୍ୟରେ ଆମେ ଲଗେଇ ପାରିବା ନାହିଁ ଆପଣଙ୍କର ମଲ୍ଲି ଫୁଲ। ଯଦି ଆମେ ଗୋଟିଏ କିଆରୀକୁ ଆମେ ତିନି ଭାଗରେ ବିଭକ୍ତ କରିବା ଏବଂ ପ୍ରଥମେ ଗେଣ୍ଡୁ ଫୁଲ, ତାପରେ ମଲ୍ଲି ଫୁଲ, ତାପରେ ଆମେ ରଜନୀଗନ୍ଧା ଫୁଲ ଆମେ ଲଗେଇ ପାରିବା, କାରଣ ବିଭିନ୍ନ ପ୍ରକାର ଫୁଲର ଲଗେଇବାର ପ୍ରଣାଳୀ ମଧ୍ୟ ଅଲଗା ପ୍ରକାର, ଲଗେଇବାର ଦୂରତା ମଧ୍ୟ ଅଲଗା ପ୍ରକାର। ଯଦି ଆମେ ଗୋଟେ ଫୁଟ ଦୂରତାରେ ଲଗାଉଛେ ମଲ୍ଲି ଫୁଲ, ଆପଣଙ୍କର ଦେଢ଼ ଫୁଟ ଦୂରତାରେ ଆମେ ଲଗାଉଛେ ଆପଣଙ୍କର ଗେଣ୍ଡୁ ଫୁଲ, ଲଗେଇବାର ସମୟ ଏବଂ ଲଗେଇବାର ଦୂରତା ମଧ୍ୟ ଭିନ୍ନ ଭିନ୍ନ ଥାଏ। ତେଣୁ ଗୋଟିଏ ବିଲରେ ଆମେ ଯଦି ସମସ୍ତ ପ୍ରକାର ଫୁଲ ଚାଷ କରିବା ପାଇଁ ଯାଉଛେ, କିନ୍ତୁ ଜମିଟିକୁ ଆମେ ସମ ପରିମାଣରେ ବିଭକ୍ତ କରିବା ଏବଂ ଗୋଟିଏ ଗୋଟିଏ ପଟାଳି କରି ତାକୁ ଆମେ ଲଗେଇଲେ ଚାଷୀ ଭାଇଟିଏ ମଧ୍ୟ ଲାଭାନ୍ୱିତ ହୋଇପାରିବ।
0: ଗାଁ ଗହଳି ମାନଙ୍କରେ କୁହନ୍ତି ଯେ ମଲ୍ଲି ଫୁଲ ତମେ ଶୁଙ୍ଘିବନି, କାରଣ ଶୁଙ୍ଘିଲେ ପୋକ ନାକ ଭିତରକୁ ପଶିଯାଏ ବୋଲି ଆମର ମା ମାଉସୀ ମାନେ କୁହନ୍ତି। ଫୁଲ ଦେହରେ ଆମର କିଛି ରୋଗ ପୋକ ଲାଗିଥାଏ କି?
1: ଯେତେବେଳେ ଆମେ ଗୋଟିଏ ଗଛ ଲଗାଉଛେ, ଗଛରେ ମଧ୍ୟ ରୋଗ ପୋକ ଆକ୍ରାନ୍ତ କରିଥାନ୍ତି। ତ ଏଇ ରୋଗ ପୋକ ଆକ୍ରାନ୍ତ କରିବା ପାଇଁ ଚାଷୀ ଭାଇମାନଙ୍କୁ ଆମେ ପରାମର୍ଶ ଦେଉ, ସେମାନେ ଜମିକୁ ଆପଣଙ୍କର ନିରନ୍ତର ଭାବେ ସେମାନେ ଜଗିକି ରଖିବେ ଏବଂ କ୍ଲୋଜ୍ ମନିଟରିଂ କରି ଯେତେବେଳେ ଗଛରେ ଆମର କୌଣସି ରୋଗ ପୋକର ସମ୍ଭାବନା ଦେଖାଦେଲା, ତ ସେ ସମୟରେ ତାକୁ କଣ କରିବାକୁ ପଡିବ, ଆମକୁ ଠିକ୍ ସମୟରେ ଯେଉଁ ରୋଗଟି ହୋଇଥିବ ସେଇ ଅନୁପାତରେ ଆମକୁ କଣ ତା ପାଇଁ ହର୍ବିସାଇଡ୍, ତା ପାଇଁ ଆମେ ପେଷ୍ଟିସାଇଡ୍ ମଧ୍ୟ ଆମେ ସ୍ପ୍ରେ କରିପାରିବା, ଯାହାଦ୍ୱାରା କଣ ହବ ନା ଗଛଟି ସୁସ୍ଥ ରହିବ। ଏବଂ ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଷୀମାନଙ୍କୁ ଉପଦେଶ ଦେଉ ଯେ ସେମାନେ ଅର୍ଗାନିକାଲ ତାଙ୍କୁ କେମିତି ତାକୁ ମେଣ୍ଟେନ୍ କରିପାରିବେ, ତା ପାଇଁ ସେମାନେ ଯତ୍ନବାନ ହେବା ଆବଶ୍ୟକ। କଣ ପାଇଁ ନା ଆମେ ଫୁଲଟିକୁ ସବୁଦିନ ସକାଳ ପାଇଲେ ଆମେ ଡାଇରେକ୍ଟଲି ତୋଳିକି ଆମେ ଠାକୁରଙ୍କୁ ଦେଉ, ତାଙ୍କୁ ମଧ୍ୟ ଦିଆଯାଏ, ଯାହାଦ୍ୱାରା କେମିକାଲ ଅଂଶ ତା ଦେହରେ ରହିବାର ସମ୍ଭାବନା ଥାଏ। ସେମାନେ ଚାଷୀ ଭାଇମାନଙ୍କୁ ଆମେ କହୁ ସେମାନେ ନିମ ତେଲ ଯଦି ଆମେ ସ୍ପ୍ରେ କରିବା ଗୋଟେ ଗଛରେ, ଗୋଟେ ଲିଟର ପାଣିରେ 2 ml ମିଶାଇ ବିଭିନ୍ନ ପ୍ରକାର ଯେଉଁ ରୋଗ ସେ ଆକ୍ରାନ୍ତ ହେବାକୁ ଆରମ୍ଭ କରୁଥିବ, ରୋଗଟି ମଧ୍ୟ ଆସ୍ତେ ଆସ୍ତେ ଦମନ ହୋଇଯିବ।
0: ଏଇ ଯୋଉ ଗଛ ଗୁଡିକ ଆମେ ଲଗେଇବା, ଆମେ ମଞ୍ଜି ଦ୍ୱାରା ଲଗେଇବା ନା ଆମେ ତଳି ଦ୍ୱାରା ଲଗେଇଲେ ମଧ୍ୟ ଲାଭବାନ ହେଇପାରିବା?
1: ଯେ ଆଗ କାଳରେ ଆମେ ମଞ୍ଜିରୁ ମଧ୍ୟ ଗଛ କରି ଲଗାଉଥିଲେ, ଯାହାଦ୍ୱାରା ଦେଖାଯାଇଛି କଣ ସେ ଗଛଟିର ଫୁଲ ଧାରଣ କ୍ଷମତା ଟିକେ କମ୍ ହେଇଯାଏ ଏବଂ ସେଠାରେ ଡେରିରେ ଆପଣଙ୍କୁ ଫୁଲ ଦିଏ। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଯେତେବେଳେ ଆମେ କହୁଛେ କଟିଂ କଟିଙ୍ଗସ୍ ଲଗେଇବା, କଟିଙ୍ଗସ୍

0: ଯାହାଫଳରେ ତାର ଚେରଟି ଜଲ୍ଦି ହେବ ଏବଂ ସେ ସମ ପରିମାଣରେ ସିଏ ଗଛଟି ଭଲ ଭାବରେ ବଢିବ ଏବଂ ସେ ଅଧିକ ରୂପେ ଫୁଲ ଦେବ। ଯାହାଦ୍ୱାରା ଆମେ କହୁଛେ ଆମେ ମଞ୍ଜିରୁ ମଧ୍ୟ କରିପାରିବା, ଆମେ କଟିଂସ ମଧ୍ୟ ବି କରିପାରିବା।
1: ସମସ୍ତଙ୍କର ସମୟ ତ ଗୋଟିଏ ନଥାଏ, ଆମେ କେମିତି ତାକୁ ରକ୍ଷଣାବେକ୍ଷଣ କରିବା?
0: ଦେଖନ୍ତୁ, ଆମେ ଯେମିତି କହିଲେ ସେଥିପାଇଁ ତ ମୁଁ ଆପଣଙ୍କ ପୂର୍ବରୁ କହିଲି ଚାଷୀ ଭାଇଙ୍କ ପାଇଁ ଯେ ଆମେ ପଟାଳକୁ ବିଭକ୍ତ ଭାବେ କରିଦେବା, ଯାହାଦ୍ୱାରା କି ଆମକୁ ତାର ଇଣ୍ଟ୍ରକଲଚର ଅପରେସନ ଏବଂ ଫୁଲ ତୋଳିବା, ଫୁଲ ତୋଳିକି ତାକୁ ବଜାର ବିକ୍ରି କରିବା ଆମକୁ ସୁବିଧା ହେବ। ସେଥିପାଇଁ ଆମେ ପଟାଳକୁ ଯଦି ବିଭିନ୍ନ ପ୍ରକାର ଭାଗରେ ବିଭକ୍ତ କରିଥା ସେଟା ସୁବିଧାଜନକ ରୂପେ ହେଇପାରିବ।
1: ଓଡ଼ିଶା ଜଳବାୟୁରେ ଫୁଲ ଚାଷ କରି ଚାଷୀଟିଏ ରୋଜଗାରକ୍ଷମ ହେଇପାରିବ ସାର୍?
0: ନିଶ୍ଚିତ ରୂପେ ଗୋଟିଏ ଚାଷୀ ଯଦି ବର୍ତ୍ତମାନ ସମୟରେ ଯଦି ସେ ଫୁଲ ଚାଷ ଆଗ୍ରହ ସହ କରିବ, କାରଣ ଫୁଲ ଆମେ ଜାଣିଛେ ଫୁଲ ଚାଷ ଏମିତି ଗୋଟିଏ ଜିନିଷ, ଫୁଲ ଚାଷ କରିବା ଦ୍ୱାରା ଲୋକଟିର ମନ ମଧ୍ୟ ବହୁତ ଖୁସି ରହିଥାଏ ଏବଂ ତାହାଦ୍ୱାରା କ'ଣ ହବ ଆମେ ଦେଖିଛୁ, ଯଦି ଗୋଟିଏ ହେକ୍ଟର ଜମିରେ ସେ ପାଖାପାଖି ଆପଣ ଗେଣ୍ଡୁ ଫୁଲ ଚାଷ କରୁଛି, ସେ ବର୍ଷକୁ ପାଖାପାଖି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ କ'ଣ ସେ ଲାଭାନ୍ୱିତ ହେଇପାରିବ। ଠିକ ସେଇଭଳି ଭାବେ ଆପଣ ରଜନୀଗନ୍ଧା, ଆପଣଙ୍କର ମଲ୍ଲି ଏସବୁ ଫୁଲ ଚାଷ କରିବା ଦ୍ୱାରା ମଧ୍ୟ ଚାଷୀ ଭାଇଟିଏ ଅଗ୍ରଣ ଲାଭ କରିପାରିବ। ଏହା ବ୍ୟତୀତ ଚାଷୀ ଭାଇଟିଏ ଆପଣଙ୍କର ଅଲଗା କିଛି ଫୁଲକୁ ମଧ୍ୟ ଯାଉଛି, ଜର୍ବେରା କୁହନ୍ତୁ, ଅର୍କିଡ କୁହନ୍ତୁ, ଏଇଭଳି ଫୁଲ ଚାଷ କରିବା ଦ୍ୱାରା ମଧ୍ୟ ସେ କ'ଣ ଲାଭାନ୍ୱିତ ହେଇପାରିବ।
1: ଚାଷୀ ଭାଇ ଭଉଣୀମାନେ ସେମାନଙ୍କର ଆୟକୁ ବୃଦ୍ଧି କରିବା ପାଇଁ ସେମାନେ ଚାଷ କରନ୍ତି। ବହୁତ ଲୋକ ଅଛନ୍ତି ଯେ ସେମାନେ ନିଜର ସଉକରେ ମଧ୍ୟ ଫୁଲ ଚାଷ କରନ୍ତି, ଛାତ ଉପରେ ହଉ କି ବାରିରେ ହଉ, ଏମିତି ବିଭିନ୍ନ ପ୍ରକାର ଫୁଲ ଚାଷ କରନ୍ତି। ସେମାନେ କେମିତି କରିବେ ଯାହାଦ୍ୱାରା କି ସେମାନଙ୍କର ମଧ୍ୟ ଫୁଲଟି ବହୁତ ସୁନ୍ଦର ହବ, ସେମାନେ ମଧ୍ୟ ଠିକରେ କରିପାରିବେ?
0: ଦେଖନ୍ତୁ, ଯେତେବେଳେ ଆମେ ଗୋଟିଏ ଛାତ ଉପରେ ଫୁଲ ଗଛ ଲଗାଉଛେ, ତାକୁ ବର୍ତ୍ତମାନ ସମୟରେ ଆମର ବୈଜ୍ଞାନିକ ଭାବରେ କହୁଛେ ଅର୍ବାନ ହର୍ଟିକଲଚର କୁ ଆମେ ମଧ୍ୟ ପ୍ରାଧାନ୍ୟ ଦଉଛେ। ଅର୍ବାନ ହର୍ଟିକଲଚର ମାଧ୍ୟମରେ ଆପଣଙ୍କର ପଲି ପଟ ମାଧ୍ୟମରେ ଆପଣ ଛାତ ଉପରେ ଫୁଲ ଚାଷ କରିପାରିବେ, ତା ସହିତ ଆପଣ ବିଭିନ୍ନ ପ୍ରକାର ଫଳ ପନିପରିବା ମଧ୍ୟ ଚାଷ କରିପାରିବେ। ସେଟା ଆପଣଙ୍କର ସଉକ ଭାବେ ଆମେ କରୁଛେ, ସେଥିପାଇଁ କୌଣସି ବିକ୍ରି ବଟର ଆବଶ୍ୟକ ପଡ଼ିନଥାଏ, ଆମେ କେବଳ ଆମର ଘରୋଇ ଉପଯୋଗ ପାଇଁ କରୁଛେ। ସେ ପଲି ପଟରେ ଆମେ ଛାତ ଉପରେ କରିବା ସମୟରେ ପଲି ପଟର ଓଜନ ଅଧିକା ନ ହେବା ପାଇଁ ଆମେ ସେଥିରେ କୋକୋ ପିଟ୍ ମଧ୍ୟ ଆମେ କ'ଣ ବ୍ୟବହାର କରିବା। କୋକୋ ପିଟ୍ ବ୍ୟବହାର କରିବା ଦ୍ୱାରା କ'ଣ ହବ ନା ଆପଣଙ୍କର ଛାତ ଉପରେ ଅଧିକ ମାଟିର ଓଜନ ପଡିବ ନାହିଁ, ଏଥି ଜନିତ ରୋଗ ମଧ୍ୟ ଗଛରେ ହେବ ନାହିଁ। ଆମେ କୋକୋ ପିଟ୍ ଏବଂ ଭର୍ମି କମ୍ପୋଷ୍ଟ କୁ ମିକ୍ସଚର କରି ଆମେ ପଲି ପଟରେ ବ୍ୟବହାର କରିପାରିବା ଏବଂ ଛାତ ଉପରେ ରୋଜ କରିପାରିବା, ଅର୍କିଡ ମଧ୍ୟ ଲଗେଇ ପାରିବା, ତା ସହିତ ଗେଣ୍ଡୁ, ରଜନୀଗନ୍ଧା, ଗ୍ଲାଡିଓଲସ୍, ଆମେ ସବୁ ପ୍ରକାର ଫୁଲକୁ ମଧ୍ୟ ଆମେ ପଲିପଟ ମାଧ୍ୟମରେ ଛାତ ଉପରେ କରିପାରିବା। ଏବଂ ଛାତ ଉପରେ ଆମେ କରିବା ଦ୍ୱାରା ଯେହେତୁ ଛୋଟ ପିଲା ଥାନ୍ତି, ବୟସ୍କ ଲୋକ ଥାନ୍ତି, ଚେଷ୍ଟା କରିବା ଆମେ ଟିକେ କେମିତି ଅର୍ଗାନିକାଲି ତାକୁ କେମିତି କରିବା। ଆମେ ଦେଖିଛନ୍ତି ଅର୍ଗାନିକାଲି ଆମେ ଫୁଲ ଚାଷ କରୁଛେ ତ ଫୁଲର ସୌନ୍ଦର୍ଯ୍ୟ ମଧ୍ୟ ଏବଂ ତାର କଲର ମଧ୍ୟ ବହୁତ ରୂପେ ଭଲ ଆସୁଛି। ସେଥିପାଇଁ ଆମେ ଚାଷୀ ଭାଇମାନେ ଯେଉଁମାନେ ଅର୍ବାନ ହର୍ଟିକଲଚର ବର୍ତ୍ତମାନ ଯାଉଛନ୍ତି ସହରାଞ୍ଚଳରେ, ଆମେ ଦେଖୁଛେ ଅର୍ବାନ ହର୍ଟିକଲଚର ସେ ସମୟରେ ଆପଣ କୋକୋ ପିଟ୍ ବ୍ୟବହାର କରିବେ, ପଲି ପଲିଥିନ ବ୍ୟବହାର କରିବେ, ତା ସହିତ ଆପଣଙ୍କର ଅର୍ଗାନିକାଲି ଭର୍ମି କମ୍ପୋଷ୍ଟ ଏବଂ ନିମ ତେଲ, ନିମ ପିଡ଼ିଆ ଏସବୁ ଜିନିଷକୁ ଆପଣ ବ୍ୟବହାର କଲେ ଆପଣଙ୍କର ଭଲ ରୂପେ ଚାଷରେ ହେଇପାରିବ। ଏବଂ ଯେତେବେଳେ ଆମେ ଜମିରେ ଚାଷ କରୁଛେ, ମୁଁ ଆଉ ଗୋଟେ ଚାଷୀ ଭାଇମାନଙ୍କୁ କହିବା ପାଇଁ ଚାହିଁବି, ଆମର ଗୋଟେ ମଲ୍ଚିଂ ରହୁଛି। ଯେତେବେଳେ ଆମେ ଜମିରେ ଫୁଲ ଚାଷ କରୁଛେ, ଗେଣ୍ଡୁ କରିବା କିମ୍ବା ଅନ୍ୟ କୌଣସି ଫସଲ ଗୋଲାପ କରିବା କି ଅନ୍ୟ କୌଣସି ଫୁଲ କରିବା, ଆମେ ଯଦି ଯାହାଦ୍ୱାରା କ'ଣ ହବ ନା ଆପଣଙ୍କ ଜମିରେ ଘାସ ମଧ୍ୟ ବହୁତ କମ୍ ଉଠିବ ଏବଂ ଘାସ ଦ୍ୱାରା ହେଉଥିବା କ୍ଷତିକୁ ମଧ୍ୟ ଆମେ ଆଡ଼େଇ ଦେଇପାରିବା। ତା ସହିତ ଯଦି ଆମେ ଫୁଲ ଚାଷର ପ୍ରତି ବେଡ୍କୁ ଆମେ ଡ୍ରିପ୍ ଇରିଗେସନ୍ ମାଧ୍ୟମରେ ପାଣି ଦେବା, ତାହେଲେ ମଧ୍ୟ ସେଟା ଗଛ ପାଇଁ ବହୁତ ଭଲ ରହିବ। ଆମେ ଯେତେବେଳେ ଚାଷ ପାଇଁ ମଧ୍ୟ ଯାଉଛେ, ବୈଜ୍ଞାନିକ ପ୍ରଣାଳୀ ଚାଷ କରୁଛେ, ଆମେ ଅଧିକ କମ୍ ଖର୍ଚ୍ଚ କରିବା ଏବଂ ଅଧିକ ଆୟ ପାଇବା ପାଇଁ ଆମେ ଯାଉଛେ, ଆମେ ବିଭିନ୍ନ ଏଇ ବୈଜ୍ଞାନିକ ପ୍ରଣାଳୀ ଯାହା ବର୍ତ୍ତମାନ ରହିଲା ଆପଣଙ୍କର କଟିଂସର ବ୍ୟବହାର, ମଲ୍ଚିଂର ବ୍ୟବହାର, ଡ୍ରିପ୍ ଇରିଗେସନ୍ ବ୍ୟବହାର, ଏସବୁ ଜିନିଷ ଯଦି ଆମେ କହିବା, ଫର୍ଟିଗେସନ୍ ୟୁନିଟ୍ ଯାହାଦ୍ୱାରା କି ଆପଣଙ୍କର ଖାଦ୍ୟସାର ଆଉ ଆମେ ପିଆ, ଡିଏପି, ପଟାସ ଯାହା ବି ଆମେ ଦବା ଖାଦ୍ୟସାର ମଧ୍ୟ ଡାଇରେକ୍ଟଲି ଡ୍ରିପର୍ ମାଧ୍ୟମରେ ଗଛ ମୂଳରେ ପହଞ୍ଚିପାରିବ, ଏସବୁ ବୈଜ୍ଞାନିକ ପ୍ରଣାଳୀ ବର୍ତ୍ତମାନ ଆଗେଇବା, ଯାହାଦ୍ୱାରା ଚାଷୀ ଭାଇଟି ଅଧିକ ଲାଭାନ୍ୱିତ ହୋଇପାରିବ।
1: ତେବେ ସାର୍, ଆପଣ ଯେମିତି କିଛି ସମୟ ପୂର୍ବରୁ କହିଲେ ଯେ ଗଛ ଲଗେଇବା ପୂର୍ବରୁ ମାଟିଟାକୁ ଠିକ ଭାବରେ ପରୀକ୍ଷା କରିବା ଦରକାର ବୋଲି, ଫୁଲ ଚାଷ କଲେ ବା ଆମେ ଯୋଉ ଘରେ ଯୋଉ ଫୁଲ ଲଗଉଛେ ସେଥିରେ ବି ଆମେ ମାଟି ପରୀକ୍ଷା କରିବା ନିହାତି ଜରୁରୀ ଅଟେ କି?
0: ଦେଖନ୍ତୁ, ଆମେ ତାହେଲେ ଗୋଟିଏ ବଡ଼ ଜାଗାରେ ଫୁଲ ଚାଷ କରୁଛେ, ଆମର ଓଡ଼ିଶାର ମୃତ୍ତିକା ଫୁଲ ଚାଷ ପାଇଁ ମୁଖ୍ୟତଃ ଉପଯୋଗୀ ଅଛି, କାରଣ ବାଲିଆ ଦୋରସା ମାଟି ଫୁଲ ଚାଷ ପାଇଁ ବହୁତ ଉପଯୋଗୀ ଅଛି। ଯେହେତୁ ବର୍ତ୍ତମାନ ସମୟରେ ମଧ୍ୟ ମୃତ୍ତିକାକୁ ଆମେ ମଧ୍ୟ ଟେଷ୍ଟ କରୁଛେ ଏବଂ ଗୋଟେ ଏରିଆ ୱାଇଜ ତାକୁ ଆମେ ଟେଷ୍ଟ କରାଯାଉଛି, ପ୍ରତି ଚାଷୀ ଭାଇ ଯଦି ଚାଷ କରିବା ପାଇଁ ଯାଉଛନ୍ତି ସେ ତାଙ୍କର ମୃତ୍ତିକାକୁ ଯଦି ଟେଷ୍ଟ କରିଦିଅନ୍ତି ତାହା ସେଇଟା ବହୁତ ଭଲ ରହିବ। କିନ୍ତୁ ଏତିକି ଚାଷୀ ଭାଇମାନେ ଜାଣନ୍ତୁ ଯେ ଆମ ଓଡ଼ିଶାର ମୃତ୍ତିକା ଫୁଲ ଚାଷ ପାଇଁ ଅତ୍ୟନ୍ତ ଉପଯୋଗ ଅଟେ।
1: ତେବେ ଏଇ ଫୁଲ ଚାଷରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ସରକାରଙ୍କ ତରଫରୁ କିଛି ସହାୟତା ମିଳେ କି?
0: ସରକାରଙ୍କ ତରଫରୁ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଫୁଲ ଚାଷ ପାଇଁ ବହୁତ ଗୁଡ଼ିଏ ସହାୟତା ପ୍ରଦାନ କରାଯାଉଛି, ତାହା ଆମେ MIDS ସ୍କିମ୍ ମାଧ୍ୟମରେ ଦଉଛୁ। ଯଦି MIDS ସ୍କିମ୍ ମାଧ୍ୟମରେ ଗୋଟିଏ ଚାଷୀ ଝୁରା ଫୁଲ ଚାଷ କରୁଛି, 20,000 ଟଙ୍କା ସରକାରୀ ସହାୟତା ସେ ପାଉଛି। ଏହି ସମୟରେ ରାଜ୍ୟ ସରକାରଙ୍କର ମଧ୍ୟ ଗୋଟିଏ ଫୁଲ ମିଶନ ମଧ୍ୟ କାର୍ଯ୍ୟକାରୀ କରୁଛି, ଯେଉଁଟାକି ଆମେ ଷ୍ଟେଟ୍ ପ୍ଲାନ୍ ମାଧ୍ୟମରେ କରୁଛେ। ଏଥିରେ କେବଳ ଆପଣଙ୍କର SHG ଗ୍ରୁପ୍ର ମହିଳାମାନଙ୍କୁ ଇନ୍ଭଲ୍ଭମେଣ୍ଟ କରାଯାଉଛି ଏବଂ ତାଙ୍କୁ ମଧ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି। ସେ କେବଳ ଫୁଲର ବିକ୍ରିବଟା କରିପାରିବେ, ତାଙ୍କ ରେଫ୍ରିଜେରେଟର ଭ୍ୟାନ୍ ଏବଂ ଫୁଲ ପାଇଁ ମଧ୍ୟ ତାଙ୍କର ପଲି ହାଉସ୍, ଫୁଲ ପାଇଁ ପ୍ୟାକ୍ ହାଉସ୍, ଏସବୁ ଜିନିଷ ମଧ୍ୟ ଆମେ ସରକାର ଯୋଗାଇ ଦେଉଛନ୍ତି। ତା ବ୍ୟତୀତ ଯଦି ଗୋଟେ ଚାଷୀ ବଡ଼ ଆକାରରେ ଫୁଲ ଚାଷ କରିବା ପାଇଁ ଚାହୁଁଛି, ତ ଆମର ଗୋଟିଏ ଅଛି MKUY, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏହି ଯୋଜନା ମାଧ୍ୟମରେ ଗୋଟିଏ ଲୋକ ମଧ୍ୟ ଫୁଲ ଚାଷ ପାଇଁ ସରକାରୀ ସହାୟତା ନେଇପାରିବ। ଯଦି ସେ ପୁରୁଷ ଲୋକ ହୋଇଥାନ୍ତି, ତାଙ୍କର ପ୍ରୋଜେକ୍ଟ କଷ୍ଟର 40% ସବସିଡି ପାଇବେ ଏବଂ ମହିଳା, SC/ST, ଓମେନ୍ ହୋଇଥିଲେ ସେମାନେ 50% ସରକାରୀ ସହାୟତା ପାଇବେ। ଏହାଦ୍ୱାରା ମଧ୍ୟ ଆପଣଙ୍କର କୃଷି ବିଜ୍ଞାନ

0: ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବି ସରକାରଙ୍କ ସହାୟତା ରହିଛି, ସେମାନେ ମଧ୍ୟ ବି 50% ସରକାର ସହାୟତା MKB ସ୍କିମ୍ ମାଧ୍ୟମରେ କରିପାରିବେ, ଯୋଉଟାକି ଉଦ୍ୟାନ କୃଷି ବିଭାଗ ଏବଂ ଆପିକଲ ମାଧ୍ୟମରେ ପରିଚାଳିତ ହେଉଛି।
1: ଏଇ ଯୋଉ ମଞ୍ଜି ହଉ ବା ଆମର କଲିମି ଗଛ ହଉ, ଚାଷୀ ଭାଇ ଭଉଣୀ ମାନେ କୋଉଠି ସୁବିଧାରେ ପାଇପାରିବେ?
0: ଗଛର ମଞ୍ଜି ଏବଂ ଚାରା ଏଥି ପାଇବା ପାଇଁ ନିକଟସ୍ଥ ତାଙ୍କର ଯେଉଁ ବ୍ଲକରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟ ରହିଛି କିମ୍ବା ଜିଲ୍ଲା ସ୍ତରରେ ଆପଣଙ୍କର ଉପନିର୍ଦ୍ଦେଶକ ଉଦ୍ୟାନ କୃଷି କାର୍ଯ୍ୟାଳୟ ତାଙ୍କ ସହ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ ବର୍ତ୍ତମାନ ବେସରକାରୀ ସ୍ତରରେ ମଧ୍ୟ ବହୁତ ପ୍ରକାର ନର୍ସରୀ ମଧ୍ୟ ସରକାରଙ୍କ ଦ୍ୱାରା ପ୍ରାପ୍ତ ଅଛନ୍ତି, ସେମାନେ ମଧ୍ୟ ବର୍ତ୍ତମାନ ଚାରା ଯୋଗାଇ ଦେଉଛନ୍ତି, ଚାଷୀମାନେ ମଧ୍ୟ ସେମାନଙ୍କଠୁ ମଧ୍ୟ ଚାରା କ୍ରୟ କରିପାରିବେ।
1: ସେ ଚାଷ ସମ୍ପର୍କରେ ବିଶେଷ ଭାବରେ ଜାଣିବା ପାଇଁ ଆମର ଯୋଉ ବୈଜ୍ଞାନିକ ମାନେ ଅଛନ୍ତି, ସେମାନେ ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ମଧ୍ୟ ଦେଇଥାନ୍ତି। ଫୁଲ ଚାଷ କରିବା ପାଇଁ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କ'ଣ ସରକାରଙ୍କ ତରଫରୁ କିଛି ତାଲିମ ପ୍ରଦାନ କରାଯାଇଥାଏ କି?
0: ହଁ, ଯୋଉମାନେ ଫୁଲ ଚାଷ କରିବା ପାଇଁ ଇଚ୍ଛୁକ ଥାନ୍ତି, ଗୋଟେ ଗୋଟେ ଗ୍ରୁପ କରି ଆମେ ମଧ୍ୟ ତାଲିମ ଦିଆଯାଇଥାଏ। ଏଥିପାଇଁ ଆପଣଙ୍କର ବ୍ଲକ ସ୍ତରରେ ଆମେ ମଧ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ କରିଥାଉ ଏବଂ ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି। ତାହା ବ୍ୟତୀତ ଆମର ଖୋର୍ଦ୍ଧାଠାରେ ଥିବା ଯୋଉଟା ଆମର ଅଛି ଉଦ୍ୟାନ କୃଷି ସ୍କୁଲ ଅଛି, ସେଠି ମଧ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ ରହିବା ପାଇଁ ସୁବିଧା ଅଛି, ସେଟା ଯାଇ ମଧ୍ୟ ସେମାନେ ତାଲିମ ନେଇପାରିବେ। ଏହା ବ୍ୟତୀତ ଆମର ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ମଧ୍ୟ ସେମାନେ ବୈଜ୍ଞାନିକ ମାନଙ୍କ ଠାରୁ ମଧ୍ୟ ତାଲିମ ନେଇପାରିବେ।
1: ସାର୍ ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ଯେ ଆମେ ଆତ୍ମନିର୍ଭର ପାଇଁ ଆମେ ଝୁରା ଫୁଲ ଚାଷ କରି କେମିତି ଆମେ ନିଜକୁ ନିଜେ ସ୍ୱାବଲମ୍ବନଶୀଳ ହେଇପାରିବା। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀଙ୍କୁ ଆଉ କଣ କହିବେ, ସେମାନେ କିଭଳି ନିଜକୁ ନିଜେ ମାନସିକ ପ୍ରସ୍ତୁତି ହେବେ ଯେ ଆମେ ଫୁଲ ଚାଷ କରିବୁ ଆଉ ନିଜକୁ ନିଜେ ଆମେ ଆତ୍ମନିର୍ଭରଶୀଳ ହେଇପାରିବୁ ବୋଲି?
0: ସେମାନଙ୍କ ପାଇଁ ମୋର ପରାମର୍ଶ ରହିବ, ସେମାନେ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ, ସେମାନେ କେଉଁ ପ୍ରକାର ଫୁଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଭଳିଆ ଫୁଲ ଚାଷ ପାଇଁ ଆବଶ୍ୟକୀୟ ତାର ମଞ୍ଜି ଏବଂ ଗଛ କୋଉଠୁ ପାଇବେ ତାର ବନ୍ଦୋବସ୍ତ କରିବେ ଏବଂ ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବେ, ଜମି ପ୍ରସ୍ତୁତି କରିବେ ଏବଂ ସହଜ ଉପାୟରେ ମଧ୍ୟ ସିଏ ଚାଷ ବୈଜ୍ଞାନିକ ପ୍ରଣାଳୀକୁ ଆପଣେଇ ଚାଷ କଲେ ନିହାତି ରୂପେ ସେ ଲାଭାନ୍ୱିତ ହେବେ ଏବଂ ନିଜ ପରିବାରକୁ ପୋଷିବା ସହିତ ସେ ମଧ୍ୟ କିଛି ଲୋକଙ୍କୁ ମଧ୍ୟ ତାଙ୍କର ସ୍ଥାୟୀ କର୍ମନିଯୁକ୍ତି ମଧ୍ୟ ଦେଇପାରିବେ।
1: ଯାଉ ସାର୍, ଆପଣ ଆମ କୋଠଘରକୁ ଆସିଲେ, ଆଉ ଏଇ ଫୁଲ ଚାଷ ବା ଏଇ ଝୁରା ଫୁଲ ଚାଷ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ତଥା ଆମ ଶ୍ରୋତାବନ୍ଧୁମାନଙ୍କୁ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଯାହା ହଉ ଅପା, ଏ ସୁନ୍ଦର ଭାବରେ ଆମର ବିଶେଷଜ୍ଞ ମହାଶୟ ଝୁରା ଫୁଲ ଉପରେ ଆଲୋଚନାଟିଏ କଲେ, ଶୁଣିକିରି ଖୁସି ଲାଗିଲା। ଆମ ତ ସମସ୍ତଙ୍କର ପୂଜା ପଦ୍ଧତିରେ ଝୁରା ଫୁଲର ନିହାତି ଆବଶ୍ୟକତା ଅଛି, ବିନା ଫୁଲରେ ପୂଜା ହେଇପାରିବ ନାହିଁ। ତେ ଯାହା ହଉ, ସୁନ୍ଦର ଭାବରେ ଆଲୋଚନାଟି ଶୁଣିଲେ ସେ ଆମର ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏବେ ବର୍ତ୍ତମାନ ସରକାରଙ୍କର ଆଉ ଗୋଟେ ବିଜ୍ଞାପନ ଅଛି ଅପା,
1: ତେବେ ନବା ନା?
2: ହଉ ଶୁଣିବା।

0: to nearly $40 to $45 billion over the next decade. Addressing a press conference in New Delhi, the minister said this growth is driven by policy reforms, growing private participation, and a rapidly expanding innovation ecosystem. The National Testing Agency, or NTA, has released the admit cards for the NEET UG re-examination for admission to undergraduate medical courses. Candidates can download the admit cards from NTA's official website, neet.nta.nic.in. The re-examination is scheduled to be held on the 21st of this month from 2 p.m. to 5:15 p.m. NTA has advised the candidates that they should verify their bank account details for refund before downloading the admit card. In Maharashtra, 8 devotees, including children, died after a pickup vehicle carrying them fell into a roadside well in Solapur district this afternoon. Maharashtra Chief Minister Devendra Fadnavis expressed grief at the tragic accident. He also announced an ex gratia of 5 lakh rupees to the families of those who died in the accident. The Criminal Investigation Department, or CID, today interrogated Trinamool Congress MP Abhishek Banerjee for over 9 hours for his alleged involvement in the signature forgery case of party MLAs. According to sources, the agency interrogated Trinamool Congress MLA Kunal Ghosh and Abhishek Banerjee face-to-face at Bhavani Bhavan, the CID headquarters in Kolkata. In ICC Women's T20 World Cup, India defeated Pakistan by 64 runs in a Group A match in Edgbaston in Birmingham. India set a target of 171 runs for arch rivals Pakistan. In reply, Pakistan were all out with 106 runs in 17 overs. Earlier, opting to bat first, India posted 174-6 in their allotted 20 overs. And that is the end of this news bulletin.
1: ଆକାଶବାଣୀ ପୁରୀ ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ ପରିସମାପ୍ତି ଜଣାଇବା ପୂର୍ବରୁ କହିବାକୁ ଯାଉ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:05ରେ ଶୁଣିବେ ଭକ୍ତି ଗୀତାର କାର୍ଯ୍ୟକ୍ରମ ଆରାଧନା ଅନୁଚିନ୍ତା ଶୁଣିପାରିବେ ସକାଳ 6:35ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 6:40ରେ ଶୁଣିବେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 107ତମ ଅଧ୍ୟାୟ ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10ରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:25ରେ ଶୁଣିବେ ଜଗନ୍ନାଥଙ୍କ ଧାମ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଆସନ୍ତାକାଲି ଏଥିରେ ଶୁଣିବେ ପୁରୁଷୋତ୍ତମ ମାସର ମହାତ୍ମ୍ୟ ଆଲୋଚନା କରିଛନ୍ତି ପ୍ରମୋଦ କୁମାର ନାୟକ ସକାଳ 7:40ରେ ଶୁଣିପାରିବେ ଅତସୀ କୁସୁମ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସୁପ୍ରଭାତ ପୁରୀ ଶୁଣିପାରିବେ ସକାଳ 7:55ରେ ସକାଳ 8:31ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ ସକାଳ 9:35ରେ ଦିନ 10ଟାରେ ଶୁଣିବେ ସୂଚନା ଏବଂ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିଲେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 11:26:26 ଆଜିର ସାନ୍ଧ୍ୟ ଅଧିବେଶନକୁ